ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:32 ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠର 29 ଦିନ 2026 ମସିହା ଜୁନ୍ ମାସର 19 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 meter ତଥା 945 kHz ଯୋଗେ। ଶ୍ରୋତାମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ସମ୍ବଲପୁରୀ ଭକ୍ତିଗୀତ। କଣ୍ଠଶିଳ୍ପୀ ଏବଂ ଗୀତ ରଚନା ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଶୁଭଲକ୍ଷ୍ମୀ ଷଡ଼ଙ୍ଗୀ, ସସ୍ମିତା ସାହୁ, ଅମୃତ କୁମାର ମହାପାତ୍ର, ସୁଧା ମିଶ୍ର ଏବଂ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ସନ୍ତୋଷ ପିଙ୍କ।

ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସେ ପରିବାରରେ ରହେ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହ, ସାହି ପଡ଼ିଶାଙ୍କ ସହ, ବନ୍ଧୁବାନ୍ଧବଙ୍କ ସହ ଭଲ ସମ୍ପର୍କ ରଖେ। ଆନନ୍ଦମୟ ଜୀବନଯାପନ କରିବାକୁ ଚେଷ୍ଟା କରେ। କେତେବେଳେ ସେ ଅନ୍ୟକୁ ଭଲ ପାଏ ତ କେତେବେଳେ ଅନ୍ୟର ଉପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରେ। କେତେବେଳେ ସେ ଅନ୍ୟର ସୁଖରେ ସୁଖୀ ହୁଏ ତ କେତେବେଳେ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ସମବେଦନା ଜ୍ଞାପନ କରେ। ଏଭଳି ଭାବରେ ସାମାଜିକ ପରିବେଶର ବାତାବରଣ ଅନୁସାରେ ନିଜର ଭାବନାକୁ ସାମିଲ କରେ। ମନୁଷ୍ୟର ଏଭଳି ଅନେକ ଗୁଣ ରହିଛି ଯାହା ଧୀରେ ଧୀରେ ପରିପ୍ରକାଶ ହୁଏ। ଲୋଭ, ମୋହ, ମାୟା, ଭଲ ପାଇବା, ରାଗିବା, ହସିବା, କାନ୍ଦିବା, ଭଗବାନଙ୍କ ପ୍ରତି ବିଶ୍ୱାସ କରିବା, ଏଭଳି ଅନେକ ପ୍ରକୃତି ମଣିଷର ଅଜାଣତରେ ପାରିପାର୍ଶ୍ୱିକ ପରିସ୍ଥିତି ଅନୁଯାୟୀ ପରିପ୍ରକାଶ ହୋଇଥାଏ। ହେଲେ ଏ ପ୍ରକୃତି ଭିତରୁ ଅନେକ ମନୁଷ୍ୟର ଜୀବନ ପାଇଁ ସୁଖଶାନ୍ତି ପ୍ରଦାନ କରେ ତ ଅନେକ ଜୀବନକୁ ଏକ ଜଟିଳ ପରିସ୍ଥିତିରେ ପକାଇ ଦିଏ। ତଥାପି ମଣିଷ ବଞ୍ଚେ, ଦୁଃଖ ସୁଖର ସାମ୍ନା କରିବାକୁ ଚେଷ୍ଟା କରେ। ସେଇଥିପାଇଁ ତ କୁହାଯାଏ, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ହେଲେ ସହିବାର ମଧ୍ୟ ଗୋଟିଏ ସୀମା ଥାଏ। ସହି ନ ପାରିଲେ ମଣିଷ ଭାଙ୍ଗି ପଡ଼େ, ନିଃସହାୟ ହୋଇଯାଏ, ଦୁର୍ବିସହ ହୋଇପଡ଼େ ତା'ର ଜୀବନ। ଏଭଳି ପରିସ୍ଥିତିରେ ସେ ଖୋଜେ ଆଶ୍ରୟ, ସେ ଖୋଜେ ପରାମର୍ଶ, ଚାହେଁ ଉପଦେଶ, ଖୋଜି ବୁଲେ ତା'ର ଶୁଭାକାଂକ୍ଷୀମାନଙ୍କୁ ସମାଜରେ। ତଥାପି ଯଦି ତା'ର ସମସ୍ୟାର ସମାଧାନ ନହୁଏ, ସେ ଫେରିଯାଏ ଭଗବାନଙ୍କ ପ୍ରତି ଥିବା ତା'ର ବିଶ୍ୱାସର ପରିସରକୁ, ଗୁହାରି କରେ, ମନର ଭାବନାକୁ ପରିପ୍ରକାଶ କରେ ତା'ର ଆରାଧ୍ୟ ଦେବତାଙ୍କ ପାଖରେ, ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପିତ କରିଦିଏ ତାଙ୍କ ପାଖରେ। ଏହି ସମର୍ପିତ ଭାବ, ନିଜ ଆରାଧ୍ୟ ଦେବତାଙ୍କୁ ଗୁହାରି କରିବାର ଏହି ପରମ୍ପରା ଆଜିର ନୁହେଁ, କେଉଁ ଅନାଦିକାଳରୁ ଆମ ସମାଜରେ ପ୍ରଚଳିତ ହୋଇଆସିଛି। ପର୍ବପର୍ବାଣୀ, ଓଷା ବ୍ରତ, ପୂଜା ପଦ୍ଧତିକୁ ମଣିଷ ଅନୁସରଣ କରିଆସିଛି। ନିଜର ସୁଖ ପାଇଁ, ନିଜ ପରିବାରର ସୁଖ ପାଇଁ, ନିଜେ ବଞ୍ଚୁଥିବା ସମାଜର ସୁଖ ପାଇଁ ମଣିଷ ବିଭିନ୍ନ ସମୟରେ ବିଭିନ୍ନ ପୂଜା ପାର୍ବଣର ଆୟୋଜନ କରୁଛି। ନିଜର ଇଷ୍ଟ ଦେବତାର ପାଦ ତଳେ ଗୁହାରି କରି ଆଶ୍ୱସ୍ତ ହେଉଛି, ପୁଣି ବାଞ୍ଛିତ ଫଳପ୍ରାପ୍ତି ପାଇଁ ପୂଜା ଉପାସନା କରୁଛି। ହିନ୍ଦୁର ଦେବତା ତା'ର ପରିବାରର ଦେବତା, ତା'ର ଅତି ଆପଣାର ଦେବତା। ଭକ୍ତ କେବଳ

ଶିବଙ୍କର ସ୍ତୁତି କରେନି, ଆରାଧନା କରେନି। ଆଦିଶକ୍ତି ମାତା ପାର୍ବତୀଙ୍କ ସହ ତାଙ୍କ ବିବାହ କରିଛି ହିନ୍ଦୁ ପରିବାରର ବୈବାହିକ ରୀତିରେ। ସମାଜରେ ଶିବ ପୂଜା ପାଇଁ ବହୁ ପର୍ବପର୍ବାଣୀ ଯାନିଯାତ୍ରାର ମଧ୍ୟ ବ୍ୟବସ୍ଥା ରହିଛି। ଏହି ଶିବ ପୂଜାର ଆଉ ଏକ ବିଶିଷ୍ଟ କଥା ହେଉଛି ଶିବ ପରିବାରର ମାହାତ୍ମ୍ୟ। ଶିବଙ୍କର ବାହନ ବୃଷଭ, ନାଗ ଶିବଙ୍କର ଅଙ୍ଗାଭୂଷଣ, ଆଦିଶକ୍ତି ମାତା ପାର୍ବତୀଙ୍କ ବାହନ ସିଂହ, କାର୍ତ୍ତିକେୟଙ୍କର ବାହନ ମୟୂର ଓ ଗଣେଶଙ୍କ ବାହନ ମୂଷିକ। ଏ ସମସ୍ତେ ପରସ୍ପରର ଶତ୍ରୁ, ମାତ୍ର ଗୋଟିଏ ପରିବାରରେ ସେମାନଙ୍କର ସହାବସ୍ଥାନ। ହେଲେ ବର୍ତ୍ତମାନର ସମାଜରେ ଅନେକ ଶିକ୍ଷିତ ପରିବାରରେ ମଧ୍ୟ ନିଜ ନିଜ ସମ୍ପର୍କୀୟମାନଙ୍କ ମଧ୍ୟରେ ବି ମନମାଳିନ୍ୟ, ଜଣେ ଅନ୍ୟ ଜଣକୁ ଦୋଷାରୋପ କରିବା, ବିଶ୍ୱାସ ନ କରିବା ପରିଲକ୍ଷିତ ହେଉଛି। ଏପରିକି ପତି ପତ୍ନୀ, ଶାଶୁ ଶ୍ୱଶୁର, ନାତି ନାତୁଣୀ, ରକ୍ତ ସମ୍ପର୍କୀୟ ସଦସ୍ୟଙ୍କ ମଧ୍ୟରେ ବି ସେହି ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଅଭାବ ଦେଖାଦେଉଛି। ଏହା କ'ଣ ଆମ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ପରିବାର ବ୍ୟବସ୍ଥାର ଲକ୍ଷଣ? ତେବେ ଆଜିର ଏହି ଦିନରେ ଦେବଦେବ ମହାଦେବ ଆମ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଶିଷ ପ୍ରଦାନ କରନ୍ତୁ, ଏହା ହିଁ ଆଜିର କାମନା।

ଶୁଣିଲେ ଆଜିର ଭାବନା ଉପସ୍ଥାପନା କରିଥିଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 416ତମ ଭାଗ।

ବଳରାମଙ୍କ ଅନୁପସ୍ଥିତିରେ କରୁଷ ଦେଶର ଅଧିପତି ପୌଣ୍ଡ୍ରକ ନିଜକୁ ଚତୁର୍ଭୁଜ ଶଙ୍ଖଚକ୍ରଧାରୀ ବାସୁଦେବ ବୋଲି ପ୍ରଚାର କରିଛି। ଆଉ ଶ୍ରୀକୃଷ୍ଣ ଯେପରି ନିଜକୁ ବାସୁଦେବ ବୋଲି ପରିଚୟ ନ ଦିଅନ୍ତି ସେଥିଲାଗି ସତର୍କ କରାଇ ଦେଇଛି। ଶ୍ରୀକୃଷ୍ଣ ତାକୁ ଶାସ୍ତି ଦେଇଛନ୍ତି। ସେ ଛିନ୍ନ ମସ୍ତକ ହୋଇ ବାସୁଦେବ ଲୀଳା ସମ୍ବରଣ କରିଛି। ତାହାର ବନ୍ଧୁ କାଶୀ ରାଜା ବି ନିହତ ହୋଇଛି। କାଶୀ ରାଜପୁତ୍ର ପିତୃହନ୍ତାକୁ ମାରିବାକୁ ଦ୍ୱାରକାକୁ ଆଭିଚାରିକ ଅଗ୍ନିମୂର୍ତ୍ତି ପ୍ରେରଣ କରିଛି।

ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 416 ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍। ଇ ସମୟଥି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯିବାର ସହିତ ଭୁବନେଶ୍ୱର ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ତରଫୁ ହେବାର୍କେ ଥିବାର ଗୋଟିଏ ସ୍ୱାସ୍ଥ୍ୟ ଶିବିରଥି ଯୋଗଦେବେ। ଇତର ଛଡ଼ା ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାନ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗଦେବେ। ଆଇବାକାଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୋଟିଏ ସାଧାରଣ କାର୍ଯ୍ୟକ୍ରମଥି ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁହେଁ ମିଶିକରି କେତେଟା ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହିତ ଗୋଟିଏ ଜନସମାବେଶଥି ସମ୍ବୋଧନ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀନ ଗୋଟିଏ ଖାସ୍ କାର୍ଯ୍ୟକ୍ରମଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ପିଏମ୍ ଭିବିଆର୍ୱାଇ ଅଧୀନଥି ପାଖାପାଖି 2400 କୋଟି ଟଙ୍କାର ପ୍ରୋତ୍ସାହନ ଟଙ୍କା ଦେବେ। ସାରା ଦେଶେ ଏପ୍ତକ୍ ଇ ଯୋଜନା ଅଧୀନଥି 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବା ଲାଗି ସାହାଯ୍ୟ ମିଳିପାରିଛି। ଯୋଜନା ଅଧୀନଥି ପହିଲା ଥର ଲାଗି କର୍ମଶକ୍ତିକେ ଯାଉଥିବା କର୍ମଚାରୀମାନଙ୍କୁ 15,000 ଟଙ୍କା ତକ୍ ପ୍ରୋତ୍ସାହନ ମିଳିବା। ଇନ ଜନାଇ ଦିଆଯାଇପାରେ ଯେ ଗଲା ବଛର ଅଗଷ୍ଟ 1 ତାରିଖ କାର୍ଯ୍ୟକାରୀ ହୋଇଥିବା ଇ ଯୋଜନାଥି ମୋଟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଭୁବନେଶ୍ୱର ନଥିବା ସିଆଇପିଇଟି ଆଉ ସିଟିଟିଏସ୍ ପରିଦର୍ଶନ କରିକିରି ଛାତ୍ରଛାତ୍ରୀମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବ ଆଉ ବିକାଶ ଉପରେ ଜୋର୍ ଦେଇଛନ୍। ସେ ଅଧ୍ୟାପକ ଆଉ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିକିରି ଯୁଆନ ପିଢ଼ିଙ୍କୁ ଚାକିରି ଖୋଜବାରୁ ଚାକିରି ବନାଉଥିବା ଉଦ୍ୟୋଗୀ ହେବା ଲାଗି ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷାକେ ନଜରଥି ରଖିକିରି ରାଜ୍ୟପାଳ ଦୁହି ଅନୁଷ୍ଠାନ ବୈଦ୍ୟୁତିକ ଗାଡ଼ି ବ୍ୟବହାରକେ ତହକାବାର ଆଉ କ୍ୟାମ୍ପସ୍ନ ସୌର ପ୍ୟାନେଲ୍ ସ୍ଥାପନା କରିକିରି ଅକ୍ଷୟ ଶକ୍ତି ବ୍ୟବହାରକେ ବଢ଼ାବା ଲାଗି ଆହ୍ୱାନ ଦେଇଥିଲେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଯୁବପିଢ଼ି ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ିତୋଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଆଇପିଇଟି ଏବଂ ସିଟିଟିସି ପରିଦର୍ଶନ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ 1998 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଏବଂ ନିଜ ପଦର ଅପବ୍ୟବହାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନର ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତ ଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଏଥିରେ ସିକିଲ୍ ସେଲ୍ ଏନିମିଆର କାରଣ ଏବଂ ତାର ପ୍ରତିକାର ସମ୍ପର୍କରେ କହିବେ ଡକ୍ଟର ସଞ୍ଜୀବ କୁମାର ମିଶ୍ର।
1: ସିକିଲ୍ ସେଲ୍ ରୋଗ ବା ସିକିଲ୍ ସେଲ୍ ଏନିମିଆ, ଯାହାକୁ କି ଓଡ଼ିଆରେ ରକ୍ତ ଶିକୁଳି ବେମାରୀ ବୋଲି କୁହାଯାଇଥାଏ, ଏହା ଏକ ଜନ୍ମଜାତ ରୋଗ ବା ଜେନେଟିକ୍ ଡିଜର୍ଡର। ଏହା ସାଧାରଣତଃ ଯେଉଁମାନଙ୍କର ମା କିମ୍ବା ପିତା କ୍ୟାରିୟର ଥାନ୍ତି ସେମାନଙ୍କର ବିବାହ ଯଦି ହୋଇଥାଏ ତାହେଲେ ଛୁଆମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ଯଦି ଗୋଟିଏ ଜିନ୍ର ଦୁଇଟା ଯାକ ଅଂଶ ଇନଭଲ୍ଭ ଥିବ ତାଙ୍କ ଦେହରେ ରୋଗ ଦେଖାଦେଇଥାଏ, ଯଦି ଗୋଟିଏ ଅଂଶ ଇନଭଲ୍ଭ ହେବ ତାହେଲେ ଟ୍ରେଟ୍ ବା କ୍ୟାରିୟର ଷ୍ଟେଜ୍ ଦେଖାଦେଇଥାଏ। ଆମ ଅଞ୍ଚଳରେ ମୁଖ୍ୟତଃ ଓଡ଼ିଶା, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ଏହି ରୋଗର ପ୍ରାଦୁର୍ଭାବ ବହୁତ ଅଧିକ ରହିଛି। ରୋଗ ହେଲା ବୋଲି ଆମେ କେମିତି ଜାଣିବା? ସାଧାରଣତଃ ଏଇଟା ଛୋଟ ସମୟରୁ ମ୍ୟାନିଫେଷ୍ଟ କରିଥାଏ ରୋଗଟା। ଛୁଆ ଯେତେବେଳେ ଧୀରେ ଧୀରେ ବଡ଼ ହେବାକୁ ଲାଗେ ତା ଦେହରେ ଦୁର୍ବଳତା ଦେଖାଦେଇଥାଏ, ତା ସାଙ୍ଗକୁ ତାକୁ ବାରମ୍ବାର ଇନଫେକ୍ସନ୍ ହୋଇଥାଏ, ରକ୍ତହୀନତା ଯଦି କେତେବେଳେ ଟେଷ୍ଟ କରାଯାଏ ରକ୍ତହୀନତା ମଧ୍ୟ ଦେଖାଦେଇଥାଏ। ତାପରେ ଯେଉଁଭଳି ମାତ୍ରାରେ ତା'ର ଶାରୀରିକ ଅଭିବୃଦ୍ଧି ହେବା କଥା ସେ ମାତ୍ରାରେ ତା'ର ଶାରୀରିକ ଅଭିବୃଦ୍ଧି ହୋଇପାରିନଥାଏ। ଏଇଟା ହେଲା ଛୁଆଦିନ ସମୟର କମନ୍ ଯେଉଁ ଲକ୍ଷଣମାନେ। ଏହିସବୁ ଲକ୍ଷଣ ଆମେ ଯେତେବେଳେ ଦେଖିବା ତାହେଲେ ନିକଟସ୍ଥ ଡାକ୍ତରଖାନାକୁ ତାଙ୍କୁ ନେଇକରି ଯିବା, ତାଙ୍କର ରୋଗର ଚିହ୍ନଟ କରାଯାଇପାରିବ। ଏଇଟା କ'ଣ ପାଇଁ ହୋଇଥାଏ? ଯେମିତି ମୁଁ କହିଲି, ଏଇଟା ଜେନେଟିକ୍ ମ୍ୟୁଟେସନ୍ ବା ଜିନ୍ର ମ୍ୟୁଟେସନ୍ ପାଇଁ ହୋଇଥାଏ, ଯେଉଁଥିରେ ହିମୋଗ୍ଲୋବିନ୍ର ବିଟା ଚେନ୍ରେ ଯେଉଁ ପ୍ରୋଟିନ୍ର ଆବଶ୍ୟକତା ଥାଏ ସେ ପ୍ରୋଟିନ୍ ଫର୍ମେସନ୍ରେ ଅସୁବିଧା ହୋଇଥାଏ। ତା ଫଳରେ ନର୍ମାଲ୍ ହିମୋଗ୍ଲୋବିନ୍ ଯେଉଁଟା ଡିସ୍କ ସେପ୍ର ଥାଏ ତାହା ସିକିଲ୍ ଅର୍ ସି ସେପ୍ର ହୋଇଯାଇଥାଏ। ସେଥିରେ ତା'ର ଅସୁବିଧା ହୋଇଥାଏ ଯେ ସେ ସି ସେପ୍ର ବା ସିକିଲ୍ ସେପ୍ର ହିମୋଗ୍ଲୋବିନ୍ ଯେତିକି ଅକ୍ସିଜେନ୍ ନେବା କଥା ସେତିକି ଅକ୍ସିଜେନ୍ କେରି କରି ପାରିନଥାଏ। ଏହା ଅଟୋଜୋମାଲ୍ ରିସେସିଭ୍ ଡିଜର୍ଡର୍, ଯାହାକି ବାପା ଏବଂ ମାଆଙ୍କ ଠାରୁ ଛୁଆମାନଙ୍କ ପାଖକୁ ଆସିଥାଏ। ଯେଉଁ ହିମୋଗ୍ଲୋବିନ୍ଟା ଫର୍ମ ହୋଇଥାଏ ତାକୁ ହିମୋଗ୍ଲୋବିନ୍ ଏସ୍ ବୋଲି କୁହାଯାଇଥାଏ। ବଡ଼ ହେଲା ପରେ ସିମ୍ପଟମ୍ ମାନେ କେମିତି ଦେଖାଯିବ? ପେନ୍ କ୍ରାଇସିସ୍, ଛୁଆର ସଡନ୍ ପେନ୍ ହେବ, ଆଣ୍ଠୁଗଣ୍ଠିରେ ପେନ୍ ହୋଇପାରେ, ଛାତିରେ ପେନ୍ ହୋଇପାରେ, ଏଭଳି ପେନ୍ କ୍ରାଇସିସ୍ରେ ମ୍ୟାକ୍ସିମମ୍ ଛୁଆମାନେ ଆଡ଼ମିଟ୍ ହୋଇଥାନ୍ତି। ତା ସାଙ୍ଗକୁ କ୍ରୋନିକ୍ ଏନିମିଆ ଦେଖାଦେଇଥାଏ, ତା ଫଳରେ ଫେଟିକ୍ ହୋଇଥାଏ, ତାଙ୍କର ସ୍କିନ୍ ଏବଂ ଟାୟାର୍ଡନେସ୍ ଦେଖାଦେଇଥାଏ ତାଙ୍କ ଦେହରେ। ତା ସାଙ୍ଗକୁ ଜଣ୍ଡିସ୍ ରୋଗ ଦେଖାଦେଇଥାଏ, ଯେଉଁ ସିକିଲ୍ ସେଲ୍ ହିମୋଗ୍ଲୋବିନ୍ ଥାଏ ତାକୁ ଲିଭର୍ରେ କ୍ୟାପ୍ଚର୍ ହୋଇଯାଇଥାଏ ଏବଂ ତା'ର ଡେଷ୍ଟ୍ରକ୍ସନ୍ ଅଧିକ ମାତ୍ରାରେ ହୋଇଥାଏ, ସେଥିପାଇଁ ଜଣ୍ଡିସ୍ ଦେଖାଦେଇଥାଏ। ହାତ ଏବଂ ଗୋଡ଼ର ଗଣ୍ଠିମାନଙ୍କରେ ସ୍ୱେଲିଂ ଦେଖାଯାଇଥାଏ ଏବଂ ଫ୍ରିକ୍ୱେଣ୍ଟ ଇନଫେକ୍ସନ୍ ହୋଇଥାଏ। ସିକିଲ୍ ସେଲ୍ ରୋଗର ଯେତେବେଳେ ଆମେ ଲଙ୍ଗ୍ ଟର୍ମ କମ୍ପ୍ଲିକେସନ୍ର କଥା କହିବା, ତା'ର ଅର୍ଗାନମାନଙ୍କରେ ଡ୍ୟାମେଜ୍ ହୋଇଥାଏ, ମୁଖ୍ୟତଃ ଯେଉଁ ବ୍ଲଡ଼୍ କେରିଂ ଭେସେଲ୍ସମାନଙ୍କରେ ଡ୍ୟାମେଜ୍ ଦେଖାଦେଇଥାଏ। ତା ସାଙ୍ଗକୁ ସ୍ପ୍ଲିନ୍ ବା ପ୍ଲିହା, କିଡ଼୍ନି ଏବଂ ଲିଭର୍ ସମସ୍ୟା ଦେଖାଦେଇଥାଏ। ତା ସାଙ୍ଗକୁ ସେମାନଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍, ଯେଉଁ ବ୍ରେନ୍ରେ ରକ୍ତ ଜମାଟ ବାନ୍ଧି ଅସୁବିଧା ହୋଇଥାଏ, ତା'ର ପରିମାଣ ମଧ୍ୟ ଅଧିକ ଦେଖାଯାଇଥାଏ। ଏକ୍ୟୁଟ୍ ଚେଷ୍ଟ ସିଣ୍ଡ୍ରୋମ୍, ଯେଉଁ ଚେଷ୍ଟ କ୍ରାଇସିସ୍ ହୁଏ, ଗ୍ରୋଥ୍ରେ ଡିଲେଡ଼୍ ହୋଇଥାଏ ଏବଂ ମେଣ୍ଟାଲ୍ ରିଲେଟେଡ଼୍ ଇଲନେସ୍ ମାନେ ଦେଖାଦେଇଥାଏ। ଏହାକୁ ମ୍ୟାନେଜ୍ କେମିତି କରାଯିବ? ଯେହେତୁ ଏଇଟା ଗୋଟେ ଜେନେଟିକ୍ ରୋଗ, ଏହାର ଲାଇଫ୍ ଲଙ୍ଗ୍ ଜୀବନ ତମାମ ତା'ର କେୟାର୍ର ଆବଶ୍ୟକତା ଥାଏ। ଆଜିକାଲି ଟ୍ରିଟମେଣ୍ଟର ଅପସନ୍ ବଢ଼ିଗଲାଣି ଏବଂ ସବୁ ହସ୍ପିଟାଲ୍ମାନଙ୍କରେ ହାଇଡ୍ରୋକ୍ସି ୟୁରିଆ ଔଷଧ ମିଳୁଛି, ଯାହାକି ଏହି ପେନ୍ କ୍ରାଇସିସ୍ମାନଙ୍କୁ କମ୍ କରିଥାଏ। ଆମେ ରେଗୁଲାର ଚେକଅପ୍ କରିବାର ଆବଶ୍ୟକତା ରହିଛି, ତାପରେ ଡେଲି କିଛିଟା ଇଞ୍ଜେକ୍ସନ୍ ଆଣ୍ଟିବାୟୋଟିକ୍ର ଆବଶ୍ୟକତା ପଡ଼ିପାରେ ଇନଫେକ୍ସନ୍କୁ ପ୍ରିଭେଣ୍ଟ କରିବା ପାଇଁ। ଆଜିକାଲି ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ କରାଯାଉଛି, ବୋନ୍ ମେରୋ ଟ୍ରାନ୍ସପ୍ଲାଣ୍ଟ କରାଯାଉଛି, ସେଥିରେ ସିକିଲ୍ ସେଲ୍ ରୋଗକୁ ଠିକ୍ ମଧ୍ୟ କରାଯାଇପାରୁଛି। ସିକିଲ୍ ସେଲ୍ ହେଲେ ଡରିବାର ଆବଶ୍ୟକତା ନାହିଁ। ଆମେ ସିକିଲ୍ ସେଲ୍ ରୋଗରୁ ବଞ୍ଚି କେମିତି ପାରିବା? ଜେନେଟିକ୍ କାଉନ୍ସେଲିଂ ଦ୍ୱାରା। ଜେନେଟିକ୍ କାଉନ୍ସେଲିଂର ଅର୍ଥ ମା ଏବଂ ବାପାଙ୍କର ବିବାହ ହେବା ଆଗରୁ ତାଙ୍କର

0: ଯେଉଁ ଜେନେଟିକ୍ ମେକଅପ୍ ଅଛି ସେଟାକୁ ଦେଖିକରି ଯଦି ଦୁଇ ଜଣ ଯାକ କେରିୟର ଥିବେ ତାହେଲେ ତାଙ୍କର ବିବାହକୁ ମନା କରାଯିବାର ଆବଶ୍ୟକତା ଅଛି, କାରଣ ବିବାହ ହେଲେ ଛୁଆ ଭିତରେ ସିକିଲ୍ ସେଲ୍ ରୋଗ ଡେଭଲପ୍ କରିଥାଏ। ଆମର କୋରିଓନିକ୍ ଭିଲାଇ ସାମ୍ପ୍ଲିଂ ବା ଏମିନୋସେଣ୍ଟେସିସ୍ ଦ୍ୱାରା ମଧ୍ୟ ଆମେ ନୂଆ ଛୁଆର ଭିତରେ ରୋଗକୁ ଜାଣିପାରିବା। ଯଦି ଆପଣଙ୍କୁ କୌଣସି ପ୍ରଶ୍ନ ଅଛି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2,400 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଗତବର୍ଷ ଅଗଷ୍ଟ ମାସରୁ PMVBRY ଯୋଜନା ଅଧୀନରେ 63 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି, ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ 2 ବର୍ଷ ମଧ୍ୟରେ 3 କୋଟିରୁ 50 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦିନ ଥିଲା ଯେତେବେଳେ କି ଦେଶ ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
2: ହର୍ ଦେଶ ରିଲାଏବଲ୍ ସପ୍ଲାଇ ଚେନ୍ ଚାହତା ହେ, ହର୍ ଦେଶ ଷ୍ଟେବଲ୍ ପାର୍ଟନରସିପ୍ ଚାହତା ହେ, ହର୍ ଦେଶ ଏସେ ସାଥିଓ କି ତଲାଶ ମେ ହେ ଜିନ୍ ପର ଲମ୍ବେ ସମୟ ତକ ଭରୋସା କିଆ ଯା ସକେ ଔର ଏସେ ସମୟ ମେ ଭାରତ ବିଶ୍ୱ ମେ ଏକ ଟ୍ରଷ୍ଟେଡ୍ ପାର୍ଟନର କେ ରୂପ ମେ ଉଭର ରହା ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯାତ୍ରାରେ ଏହା ହେଉଛି

0: ଏକ ନିର୍ଦ୍ଧାରକ ସମୟ ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚିପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ପଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି, ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଷୟିକ ରଣନୀତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତୃଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି,
1: 12 ସାଲ କେ ଇସ୍ କାଳଖଣ୍ଡ ମେ ଭାରତ କା GDP ଦୋଗୁନା ହୁଆ ହେ, ଏୟାରପୋର୍ଟ କି ସଂଖ୍ୟା ଦୋଗୁନି ହୁଇ ହେ, ୟୁନିଭର୍ସିଟିଜ କି ସଂଖ୍ୟା ବି ଦୋଗୁନି ହୋ ଗଇ ହେ, ହାଇୱେ କନ୍ଷ୍ଟ୍ରକ୍ସନ କି ସ୍ପିଡ 3 ଗୁଣା ବଢ଼ ଗଇ ହେ, ଅର୍ ମେଟ୍ରୋ ନେଟୱର୍କ 4 ଗୁଣା ବଡ଼ା ହୋ ଗୟା ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ପରେ ଏଭିଆନ୍ରେ G7 ସମ୍ମିଳନୀ ଏବଂ ପରେ ପ୍ୟାରିସ୍ରେ ଭିଭାଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ସହିତ ବହୁ ସଂଖ୍ୟାରେ ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ମତ ବିନିମୟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ। ଏଥିଲାଗି ଶ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍, ଫ୍ରାନ୍ସ ସରକାର ଏବଂ ସେଠାକାର ଦେଶବାସୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ମୋଦିଙ୍କର ଏହି ସଫଳ ଗସ୍ତ ମାଧ୍ୟମରେ ଭାରତ ଫ୍ରାନ୍ସ ସ୍ୱତନ୍ତ୍ର ବୈଷୟିକ ରଣନୀତିକ ଭାଗିଦାରୀକୁ ଅଧିକ ଗତି ମିଳିବା ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଆଗେଇ ନେବା ଦିଗରେ ଥିବା ପ୍ରତିବଦ୍ଧତା ଅଧିକ ସଶକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଗସ୍ତ ଲାଗି ରାଷ୍ଟ୍ରପତି ମ୍ୟାକ୍ରନ୍ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଏହି ଗସ୍ତକୁ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଫେବୃଆରୀ ମାସରେ ଶ୍ରୀ ମୋଦିଙ୍କୁ ସେ ସାକ୍ଷାତ କରିବେ ବୋଲି ଶ୍ରୀ ମ୍ୟାକ୍ରନ୍ ଆଶା ବ୍ୟକ୍ତ କରିଛନ୍ତି।
2: Or Paris. Mein ise sadve daure ke liye swagat karte. France aur Bharat ki dosti amaray.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିବେ। ଆସନ୍ତାକାଲି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ 9,44,00,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ମାଧ୍ୟମରେ ପ୍ରଦାନ କରାଯିବ। ସେଥିମଧ୍ୟରୁ 2,18,00,000 ଅଧିକ ମହିଳା ଚାଷୀ ଅନ୍ତର୍ଭୁକ୍ତ। 2019 ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଦାନ କରାଯିବାକୁ ଥିବା ଅର୍ଥରାଶିକୁ ମିଶାଇ ଆବଣ୍ଟିତ ଅର୍ଥରାଶିର ପରିମାଣ 4,46,000 କୋଟିରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ ଅବସରରେ ପଶ୍ଚିମବଙ୍ଗରେ କେତେକ ପ୍ରମୁଖ କୃଷି ପଦକ୍ଷେପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନଃ ପ୍ରସ୍ତୁତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ଆଦି ଅନ୍ତର୍ଭୁକ୍ତ। FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଭାରତ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏଥିସହିତ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରି ପୁଲ୍ ଏର ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ଆସନ୍ତାକାଲି

0: ଭାରତୀୟ ଦଳ ଚିଲିକୁ ଭେଟିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଅମୃତଭଣା ଚାଷ କରବାର ଲାଗି ଉଷ୍ଣ ଆର୍ ଆର୍ଦ୍ର ପାନିପାଗ ଭଲେ, ତାତି 40 ଡିଗ୍ରୀ ସେଲସିୟସ୍ ନୁ ଅତକା ହେଲେ ଫୁଲ ଆର୍ ଫଲ ଧରବାର୍ ଥି ଅସୁବିଧା ହେସି, ଆର୍ ଭୂତାଣୁ ଜନିତ ରୋଗ ଥି ଗଛ ଗଲେ ଆକ୍ରାନ୍ତ ହେସି। ଅମୃତଭଣା ଗଛର ମୂଲେ 2-3 ଇଞ୍ଚ ପାନ୍ କିଛି ସମୟ ଲାଗି ଜମିକିରି ରହିଲେ ଗଛମାନେ କାଣ୍ଡ ଚଢ଼ା ରୋଗ ଥି ଆକ୍ରାନ୍ତ ହେସନ୍। ସେଥିର୍ ଲାଗି ଗଛ ଲଗାବାର୍ ଜାଗାଟା ଉଞ୍ଚା ଆର୍ ନିଗ୍ରା ହେବାର୍, ଦୋର୍ସା ବାଲି ମାଟି ଇ ଚାଷର ଲାଗି ଭଲ୍ ହେ। ଅମୃତଭଣା ଚାଷ କରବାର୍ ଲାଗି ଭଲ୍ କିସମ ମାନେ ହେଲା ହନିଡ୍ୟୁ, କୁର୍ଗ ହନିଡ୍ୟୁ, କୋଇମ୍ବାଟୁର 1, 2, 3, 4, 5, 6 ଆର୍ 7, ପୁଷା ଡେଲିସିୟସ୍, ୱାଶିଂଟନ୍, ପୁଷା ମେଜେଷ୍ଟିକ୍, ସୂର୍ଯ୍ୟ, ପୁଷା ଡ୍ୱାର୍ଫ, ପୁଷା ଜେଣ୍ଟ, ସନ୍ରାଇଜ୍, ସୋଲୋ, ରାଞ୍ଚି, ଇଟା ମାନେ ସବୁ ହଉଛେ। ଆର୍ ଏତାକେ ଛାଡ଼ିକିରି ଲାଲପୁରୀ, ରେଡ୍ ଲେଡ଼ି ବାଗିର୍, ଶଙ୍କର କିସମ ଗଲେ ଲଗାଯାଇ ପାର୍ବା। ଚାରା ତିଆରି କରବାର୍ ଲାଗି ଗୋଟିଏ ଏକର ଜମି ଲାଗି 250 ଗ୍ରାମ ମଞ୍ଜି ଦରକାର ହେସି। 10 ଫୁଟ ଲମ୍ବା, 3 ଫୁଟ ଚଉଡ଼ା ଆର୍ 6 ଇଞ୍ଚ ଉଞ୍ଚା କରିକିରି ତଲିଘେରା ତିଆରି କରବାର୍ କଥା। 2 ଇଞ୍ଚ ଦୂରିଆ ଥି ଧାଡ଼ି ଥି ଅଧା ଇଞ୍ଚ ଗହିର ଥି ମଞ୍ଜିକେ ଥିରାମ ଥି ବିଶୋଧନ କଲା ଉତରୁ ପକାଯିବାର କଥା। ମଞ୍ଜି ଗଜା ହେଲା ବେଲ୍କେ ପାଖାପାଖି 3 ହପ୍ତା ସମୟ ଲାଗ୍ସି। ଚାରା ଗଛ 2-3 ପତର ହେଲା ଉତରୁ 150 ଗେଜ୍ର 4 ଇଞ୍ଚ ଚଉଡ଼ା ଆର୍ 6 ଇଞ୍ଚ ଉଞ୍ଚା ପଲିଥିନ ମୁନାଥି ଖତ ମିଶା ମାଇଟ ଭରିକିରି ତଲିଘେରାନୁ ଚାରାମାନଙ୍କୁ ପଲିଥିନ ମୁନାକେ ଉଠେଇ ଦିଆଯାଏସି। ତେହେରୁ ଚାରା 6-8 ଇଞ୍ଚ ଉଞ୍ଚା ହେଇକିରି 7-8ଟା ପତର ଧରଲେ ଲଗାବାର ଲାଗି ଠିକ୍ ହେସି। ଆଜିକାଲି ପ୍ରୋ ଟ୍ରେ ଥି ଚାରା କରିକିରି ସହଜ ଥି ଗଲେ ନିଆଁ ଅନା କରିକିରି ଚାରା ଲଗାଯାଇ ପାର୍ସି। ଆର୍ ଚାରା ଲଗାବାର ଲାଗି ସମୟ ମାନେ ହେଲା ଗୋଟେ ଜୁନ୍ ମାସ, ଗୋଟେ ସେପ୍ଟେମ୍ବର ମାସ, ଗୋଟେ ଅକ୍ଟୋବର ମାସ, ଗୋଟେ ଫେବୃଆରୀ ମାସ, ଇଟା ମାନେ ହଉଛେ ଚାରା ଲଗାବାର ଲାଗି ଠିକ୍ ସମୟ ମାନେ। ତେହେରୁ ଜମି ତିଆର, ପହଲା ଜମିକେ ଭଲ୍ କରି 2 ଥର ଚାଷ କରୁନ୍। ଧାଡ଼ିକେ ଧାଡ଼ି 6 ଫୁଟ ଆର୍ ଗଛ ଗଛକେ 6 ଫୁଟ ଦୂରିଆ ଥି, 1.5 ଫୁଟ ଚଉଡ଼ା, 1.5 ଫୁଟ ଲମ୍ବା ଆର୍ 1.5 ଫୁଟ ଗହିର ଆକାର ଥି ଗାତ କୁଡ଼ିକିରି ଗାତକେ ଉଇମୁରା ଔଷଧ ଦେଇକିରି ବିଶୋଧନ କରୁନ୍। ଆର୍ ଗାତମାନଙ୍କୁ ବାହାରିଥିବାର ଉପର ମାଇଟ ଆର୍ ଖତ 3:1:100, ୟୁରିଆ 150 ଗ୍ରାମ, ସିଙ୍ଗଲ ସୁପର ଫସ୍ଫେଟ 350 ଗ୍ରାମ ଆର୍ ମ୍ୟୁରେଟ୍ ଅଫ୍ ପଟାସ 90 ଗ୍ରାମ ମିଶେଇକିରି ଖତ ଭରୁନ୍। ଆର୍ ଫି ଗାତକେ ଉଭୟ ଲିଙ୍ଗି, ତାର ମାନେ ଶଙ୍କର କିସମ ଚାରା ହେଇଥିଲେ ଗୋଟେ କରି ଚାରା ଲଗାଉନ୍, ହେଲେ ମାଇ ଆର୍ ଅଣରା ଫୁଲ ଅଲଗା ଅଲଗା ଆସୁଥିବାର କିସମ ହେଇଥିଲେ ଗୋଟେ ଗାତେ ତ୍ରିଭୁଜ ହିସାବ ଥି, 3 କୁନିଆ ଆକାର ଥି, 30 ସେଣ୍ଟିମିଟର ଅନ୍ତର ଥି 3 ଚାରା ଲଗାବାର କଥା। ଖତ ସାର ଚାରା ଲଗାବାର 90 ଦିନ ଅନ୍ତର ଥି ଫି ଗଛକେ ଥରେକେ ଗୋଟେ ଡଲା ଗୋବର ଖତ ସହିତ ୟୁରିଆ 150 ଗ୍ରାମ, ସିଙ୍ଗଲ ସୁପର ଫସ୍ଫେଟ 300 ଗ୍ରାମ ଆର୍ ମ୍ୟୁରେଟ୍ ଅଫ୍ ପଟାସ 80 ଗ୍ରାମ ଲେଖା ବରଷକୁ 3 ଥର ଦିଆଯାଏସି। 2 ଆର୍ 3 ନମ୍ବର ବର୍ଷ ଗଲେ ଇ ହିସାବେ ଅନୁମୋଦିତ ଖତ ସାର ଗଛ ମୂଲେ ଦେଇକିରି କୁଡ଼ାଖୁସା କରବାର କଥା। ତେହେରୁ ଅନ୍ତଃ ଚାଷ ସାର ତାର ପରର ଯତ୍ନ, ଚାରା ଲଗାବାର 5-6 ମାସ ହେଲା ଉତରୁ ଗଛେ ଫୁଲ ଧରଲେ ଫି ଗାତେ ଲାଗିଥିବାର 3 ଗଛୁ ମାଇ ଫୁଲ ଧରିଥିବାର ଗୋଟିଏ ଗଛ ରଖିକିରି ଅଲଗା 2 ଗଛ ଘିଚି ନିଆଯାଏସି। ହେଲେ ଠିକ୍ସେ ପରାଗ ସଙ୍ଗମ ହେବାର୍ ଲାଗି ଫି 9 ମାଇ ଗଛ ଥି ଗୋଟିଏ ଅଣରା ଗଛ ରଖବାର କଥା। ଆର୍ ଗଛ ମୂଲକେ ବର୍ଷା ଋତୁ ଆଗରୁ ଆର୍ ତାର ଉତରୁ 2 ଥର କୁଡ଼ାଖୋସା କରିକିରି ଅନାବନା ଗଛ ଆର୍ ଘାସମାନଙ୍କୁ କାଢ଼ି ନେବାର କଥା। ଅମଲ ଠିକ୍ ହିସାବେ ଯତ୍ନ ନେଇକିରି ଅମୃତଭଣା ଚାଷ କଲେ ଫି ଗଛକେ ପାଖାପାଖି 25-40 କେଜି, ତାର ମାନେ 40-75 ଫଲ ହେବା ଆର୍ ଫି ହେକ୍ଟର କି ଫି ବର୍ଷ 60-100 ଟନ ତକ ଅମଲ ମିଲ୍ସି ଆର୍ 3 ବରଷ ତକ ଫଲ ଦେସି।
1: ଶୁଣିଲେ ଚାଷର ହାଲ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଟର୍ଟଲ ଟ୍ରେଲ୍ସ ସଂରକ୍ଷଣର ଏକ ପ୍ରମୁଖ ମାଧ୍ୟମ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
1: ସଂରକ୍ଷଣର ଏକ ପ୍ରମୁଖ ମାଧ୍ୟମ ଆଧୁନିକ ଯାନ୍ତ୍ରିକ ସଭ୍ୟତାରେ ଦ୍ରୁତଗତିରେ ଧାବମାନ ଥିବା ମନୁଷ୍ୟ ଅତ୍ୟଧିକ ଦିନଚର୍ଯ୍ୟାରୁ ଚାପ ଓ ଚିନ୍ତାମୁକ୍ତ ହୋଇ ଶାନ୍ତିପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରକୃତିର କୋଳରେ କିଛି ସମୟ ଅତିବାହିତ କରିବା ଦ୍ୱାରା ତା'ର ମାନସିକ ସୁସ୍ଥତାରେ ପରିବର୍ତ୍ତନ ଘଟିବା ପ୍ରମାଣିତ ହୋଇଛି। ଏହି ଉପଲବ୍ଧିରୁ ଆରମ୍ଭ ହୋଇଛି ଇକୋ ଟୁରିଜମ୍ ବା ପରିବେଶ ପର୍ଯ୍ୟଟନ, ଯାହାର ପ୍ରମୁଖ ଲକ୍ଷ୍ୟ ହେଉଛି ପରିବେଶ ଅନୁକୂଳ ବାସସ୍ଥାନ, ଅସାଧାରଣ ଓ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ, ବନ୍ୟପ୍ରାଣୀ ସଫାରୀ, ନିମ୍ନ ଅଙ୍ଗାରକ ସୃଷ୍ଟିକାରୀ ବିକଳ୍ପ ପରିବହନ। ଏହି ପରିପ୍ରେକ୍ଷୀରେ ଟର୍ଟଲ ଟ୍ରେଲ୍ସ ନାମକ ପ୍ରକଳ୍ପର ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ଓଡ଼ିଶା, କର୍ଣ୍ଣାଟକ ଏବଂ କେରଳର ପ୍ରମୁଖ ଅଲିଭ୍ ରିଡ୍ଲେ ସମୁଦ୍ର କଇଁଛମାନଙ୍କର ସମୂହ ଅଣ୍ଡାଦାନ, ବେଳାଭୂମିରେ ନିୟନ୍ତ୍ରିତ ଯାତାୟାତ ସମେତ ନିରନ୍ତର କମ୍ କ୍ଷତିକାରକ ପ୍ରକୃତି ପର୍ଯ୍ୟଟନର ଉଦ୍ଦେଶ୍ୟ ରହିଛି। ଆଉ ଏକ ପ୍ରସଙ୍ଗ ରହିଛି, IUCN ରେଡ୍ ଲିଷ୍ଟ ତାଲିକାରେ ଅସୁରକ୍ଷିତ ଶ୍ରେଣୀରେ ବର୍ଗୀକୃତ ଏହି କଇଁଛମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା। ମାନବୀୟ କାର୍ଯ୍ୟକଳାପ, ପ୍ରଦୂଷଣ, ମତ୍ସ୍ୟଧରା ଟ୍ରଲର ସହ ଧକ୍କା ଏବଂ ଜାଲରେ ଛନ୍ଦି ହୋଇ ଏହି ଜୀବଜାତିର ମୃତ୍ୟୁ ସଂଖ୍ୟା ସମ୍ପ୍ରତି ଐତିହାସିକ ସ୍ତରଠାରୁ ପ୍ରାୟ 30% ଅଧିକ ହ୍ରାସ ପାଇଛି। ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ସୂଚୀ 1 ତାଲିକାଭୁକ୍ତ ହୋଇଛି, ଯାହା ବାଣିଜ୍ୟିକ ଶୋଷଣ ବିରୁଦ୍ଧରେ ଏହାକୁ ସର୍ବୋଚ୍ଚ ସ୍ତରର ଆଇନଗତ ସୁରକ୍ଷା ପ୍ରଦାନ କରେ। ଉଭୟ ପର୍ଯ୍ୟଟନ ଏବଂ ସଂରକ୍ଷଣ ପ୍ରକ୍ରିୟାରେ ସ୍ଥାନୀୟ ସମ୍ପ୍ରଦାୟମାନଙ୍କର ସମ୍ପୃକ୍ତି ମାଧ୍ୟମରେ ସେମାନଙ୍କ ନିମନ୍ତେ ଆର୍ଥିକ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ଏଥିରେ ରହିଛି। କଇଁଛ ବାସସ୍ଥଳୀରେ ନକାରାତ୍ମକ ପ୍ରଭାବ ହ୍ରାସ କରିବା ତଥା ପର୍ଯ୍ୟଟକଙ୍କ ଗତିବିଧି ପରିଚାଳନା କରିବା ନିମନ୍ତେ ସ୍ଥାନୀୟ ଯୁବକ ଏବଂ ମତ୍ସ୍ୟଜୀବୀଙ୍କୁ ଗାଇଡ୍ ଓ ସଂରକ୍ଷଣବାଦୀ ଭାବରେ ତାଲିମ ଦେବାର ବ୍ୟବସ୍ଥା ଏହି ପ୍ରକଳ୍ପରେ ଉପଲବ୍ଧ ଓ କଇଁଛମାନଙ୍କର ଦୂରସ୍ଥାନ ଗମନକୁ ଅନୁସରଣ କରିବା ନିମନ୍ତେ ସାଟେଲାଇଟ୍ ଟେଲିମେଟ୍ରିର ବ୍ୟବହାର ବ୍ୟବସ୍ଥା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଅଲିଭ୍ ରିଡ୍ଲେ ଜାତିର କଇଁଛ ଭାରତ ମହାସାଗର, ପ୍ରଶାନ୍ତ ମହାସାଗର ଏବଂ ଆଟ୍ଲାଣ୍ଟିକ୍ ମହାସାଗରର ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଖୋଲା ଜଳରାଶି ଏବଂ ଉପକୂଳ ଜଳରେ ଦୃଶ୍ୟମାନ ହୁଅନ୍ତି। ହଜାର ହଜାର କିଲୋମିଟର ଅତିକ୍ରମ କରି ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛ ଏକତ୍ର ବେଳାଭୂମିରେ ବସା ବାନ୍ଧି ଅଣ୍ଡାଦାନ କରନ୍ତି ଏବଂ ଆମ ରାଜ୍ୟରେ ଏହି କଇଁଛଙ୍କ ପ୍ରମୁଖ ଅଣ୍ଡାଦାନ ସ୍ଥଳୀ ମଧ୍ୟରେ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ, ଦେବୀ ନଦୀ ମୁହାଣ ଏବଂ ଋଷିକୁଲ୍ୟା ନଦୀ ମୁହାଣ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ଗହିରମଥାକୁ ଅଲିଭ୍ ରିଡ୍ଲେ କଇଁଛଙ୍କର ସର୍ବବୃହତ୍ ସାମୁଦ୍ରିକ ବାସସ୍ଥଳୀ ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶା ବ୍ୟତୀତ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ମଧ୍ୟ ଏହି କଇଁଛମାନେ ସ୍ୱଳ୍ପ ସଂଖ୍ୟାରେ ଉପଲବ୍ଧ ହୁଅନ୍ତି। ବର୍ତ୍ତମାନର ଏକ ଆକଳନରୁ କୁହାଯାଇଛି ଯେ ଓଡ଼ିଶାର ପ୍ରମୁଖ ଅଣ୍ଡାଦାନ ସ୍ଥଳୀମାନଙ୍କରେ ମୋଟ 15.11 ଲକ୍ଷ କଇଁଛର ସମାଗମ ହୋଇଥିଲା, ଯାହା ପୂର୍ବ ଅପେକ୍ଷା ଅଧିକ। ମାଇଁ କଇଁଛମାନେ ବେଳାଭୂମିରେ 5-7 ଦିନ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି। ଏହା ମଧ୍ୟରେ 1.5 ଫୁଟ ଗଭୀରର ବସା ଖୋଳି ସେଥିରେ 100-120 ପର୍ଯ୍ୟନ୍ତ ଅଣ୍ଡା ଦେଇ ସମୁଦ୍ରକୁ ଫେରିଯାଆନ୍ତି ଏବଂ 45-65 ଦିନରେ ଅଣ୍ଡା ଫୁଟି ଶାବକମାନେ ଉପକୂଳ ଅଞ୍ଚଳରେ ପହଞ୍ଚି ନିଜର ଜୀବନ ଆରମ୍ଭ କରିଥାନ୍ତି। କଇଁଛ ବସାଗୁଡ଼ିକ ବେଳାଭୂମି ପରିସଂସ୍ଥାକୁ ସମୃଦ୍ଧ କରନ୍ତି। ଅଣ୍ଡା ଫୁଟିବା ପରେ ବଳକା ଖୋଳପାଗୁଡ଼ିକ ବାଲିରେ ପୁଷ୍ଟିକର ପଦାର୍ଥ ଯୋଡ଼ନ୍ତି। ଓଡ଼ିଶାରେ କଇଁଛମାନଙ୍କର ଆଗମନ ଓ ପ୍ରଜନନର ସୁରକ୍ଷା ଉଦ୍ଦେଶ୍ୟରେ 1 ନଭେମ୍ବର

0: ମେ 31 ପର୍ଯ୍ୟନ୍ତ ଉପକୂଳର 20 କିଲୋମିଟର ସମୁଦ୍ର ଭିତରକୁ ଯାନ୍ତ୍ରିକ ମାଛଧରା ଉପରେ ପ୍ରତିବନ୍ଧକ ଜାରି ହୋଇଛି। ସେମାନଙ୍କୁ ସୁରକ୍ଷିତ ବସା ନିଶ୍ଚିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ ଅପରେସନ୍ ଅଲିଭିଆ ଯୋଜନାରେ ଉପକୂଳ ଅଞ୍ଚଳ ଉପରେ ନଜର ରଖିଥାନ୍ତି। ସାଧାରଣତଃ ବେଳାଭୂମି, ନଦୀକୂଳ କିମ୍ବା ଉପକୂଳ ଜଙ୍ଗଲ ମଧ୍ୟରେ ଅଣ୍ଡାଦାନ କରିଥାନ୍ତି। ଗୁରୁଣ୍ଡି ଗୁରୁଣ୍ଡି ଗତି କରୁଥିବା ପ୍ରକ୍ରିୟାରେ ଏହି କଇଁଛମାନେ ପଛରେ ଛାଡ଼ି ଯାଉଥିବା ପଦଚିହ୍ନ କ୍ରମକୁ କଇଁଛ ପଥ କୁହାଯାଏ, ଯାହା ବନ୍ୟପ୍ରାଣୀ ଏବଂ ପରିବେଶ ମଧ୍ୟରେ ଥିବା ଶକ୍ତିଶାଳୀ ସଂଯୋଗକୁ ପ୍ରତିନିଧିତ୍ୱ କରେ।
1: ଶୁଣିଲେ ପରିବେଶ ସୂଚନା। ଏଥିରେ ଟର୍ଟଲ ଟ୍ରେଲ୍ ସଂରକ୍ଷଣର ଏକ ପ୍ରମୁଖ ମାଧ୍ୟମ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଆଜିର କଣ୍ଠଶିଳ୍ପୀ ହେଲେ ପଙ୍କଜ କୁମାର ଚାଲ। ଗୀତଗୁଡ଼ିକୁ ଲେଖିଛନ୍ତି ପର୍ଶୁରାମ ନାଥ ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କୁମାର ମିତ୍ର। ତେବେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ।

0: ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ରାମେଶ୍ୱର ମାକରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଗଣେଶରାମ ସେଠ।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ। ହିନ୍ଦୀରେ ସମ୍ବାଦ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ସମ୍ବଲପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବଦମ୍ପତିଙ୍କର ମନ୍ଦିର ଲେଉଟାଣୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରସାର କରିବାକୁ 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ ଆପଣମାନେ ଶୁଣିପାରିବେ। ପ୍ରସାରିତ କରାଯିବ ମିଡିୟମ ୱେଭ୍, ଏଫ୍ଏମ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟିକୁ କଣ୍ଠ ଦେଇଛନ୍ତି ବିନତୀ ପଣ୍ଡା, ଗୀତରଚନା କବିଚନ୍ଦ୍ର।

ଏଇଠି ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ସୁର ସଙ୍ଗମ କଥାଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠ ଦେଇଛନ୍ତି ରାଜନ ସାଜନ ମିଶ୍ର। ଗୀତ ରଚନା ବସନ୍ତ ଦେବ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଅନୁରାଧା ପୋଡ଼ୱାଲ ଏବଂ ସାଥୀଙ୍କ କଣ୍ଠରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ, କଥାଚିତ୍ର ସୌଗ।

ଆଓ ପ୍ୟାର କରେ କଥାଚିତ୍ରରୁ ଏହି ଗୀତଟିକୁ କଣ୍ଠ ଦେଇଛନ୍ତି ଆରତୀ ମୁଖାର୍ଜୀ, ୟୁନୁଷ, କବିତା ଏବଂ ଉଦିତ ନାରାୟଣ। ଗୀତ ରଚନା ୟୋଗେଶ, ସଙ୍ଗୀତ ନିର୍ଦ୍ଦେଶନା ମାନସ ମୁଖାର୍ଜୀ।

ଜାଭେଦ ଅଖ୍ତରଙ୍କ ଗୀତ ରଚନାରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଉଦିତ ନାରାୟଣ ଏବଂ ସାଥୀଙ୍କ କଣ୍ଠରୁ ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦରାଜ ଆନନ୍ଦ। କଥାଚିତ୍ର ଏକ୍ ଥା ଦିଲ୍ ଏକ୍ ଥି ଧଡ଼କନ୍।

ଶ୍ରୋତାବନ୍ଧୁ, ସମ୍ବଲପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବ ଦମ୍ପତିଙ୍କର ମନ୍ଦିର ଲେଉଟାଣୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରସାର କରିବୁ 20 ତାରିଖ ସକାଳ 9:30ରୁ 1:50 ପର୍ଯ୍ୟନ୍ତ। ଆପଣମାନେ ଶୁଣିପାରିବେ, ପ୍ରସାରିତ କରାଯିବ ମିଡିୟମ ୱେଭ୍, ଏଫ୍ଏମ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ କଥାଚିତ୍ର କହୋ ନା ପ୍ୟାର ହେରୁ। ଏହି ଗୀତଟି କଣ୍ଠ ଦେଇଛନ୍ତି ଲକି ଅଲି ଏବଂ ରମ୍ୟା, ଗୀତରଚନା ଇବ୍ରାହିମ ଅସ୍କ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ମିଶନ କାଶ୍ମୀର କଥାଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ, ଅଲକ ୟାଗ୍ନିକ ଏବଂ ସାଥୀ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଚଲ୍ ମେରେ ଭାଇ କଥାଚିତ୍ରରୁ ଏହି ଗୀତଟିକୁ କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଥାଚିତ୍ର ରାଜରୁ କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ବିକଶିତ ଦେଶ ରୂପରେ ପରିଣତ କରିବା ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ ଦିଗରେ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା। ଏକ ଦୃଢ଼ ଏବଂ ଆଧୁନିକ ରାଷ୍ଟ୍ରର ଆଧାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପରେ ନିର୍ଭର କରେ। ବିଗତ 12 ବର୍ଷ ମଧ୍ୟରେ ଭାରତ ପରିବର୍ତ୍ତନର ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ସମ୍ପନ୍ନ କରିଛି, ଯେଉଁଥିରେ ନବନିର୍ମାଣ ଆଧାରିତ ବିକାଶକୁ ଦେଶର ପ୍ରଗତିର ଆଧାର କରାଯାଇଛି। ଏହି ଦୃଢ଼ ସଂକଳ୍ପର ପ୍ରମାଣ ଏହା ଯେ ଭିତ୍ତିଭୂମି ସ୍ଥାପନରେ ହୋଇଥିବା ଖର୍ଚ୍ଚ 2014-15 ବର୍ଷରେ 2 ଲକ୍ଷ କୋଟିରୁ 6 ଗୁଣ ବୃଦ୍ଧି ପାଇ 12.2 ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚି ପାରିଛି। ବିଗତ 12 ବର୍ଷ ମଧ୍ୟରେ ଦେଶର ସହର ପରିବହନ ବ୍ୟବସ୍ଥାରେ ବୃହତ୍ ପରିବର୍ତ୍ତନ ଆସିଛି। ଦେଶର ମେଟ୍ରୋ ରେଳ ନେଟୱାର୍କ ପ୍ରାୟ 5 ଗୁଣରୁ ବୃଦ୍ଧି ପାଇ 248 କିଲୋମିଟରରୁ ଆଜି 1100 କିଲୋମିଟରରୁ ଅଧିକ ହୋଇପାରିଛି, ଯାହାଦ୍ୱାରା ସହରରେ ସମ୍ପର୍କ ଏବଂ ଯାତ୍ରୀମାନଙ୍କ ଗମନାଗମନ ସୁବିଧାରେ ଅନେକ ମାତ୍ରାରେ ସୁଗମତା ଆସିଛି। ଏହି ପରିପ୍ରେକ୍ଷୀରେ ପ୍ରତିଦିନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀ ଅଲିସା ନିଜ ଅନୁଭବ ବିଷୟରେ କହିଲେ ଯେ
1: ମେଟ୍ରୋ ଆମ ଜୀବନରେଖା ପାଲଟି ଯାଇଛି ଓ ମୋତେ ପ୍ରତିଦିନ ଅଫିସ ପାଇଁ ଗୁରୁଗ୍ରାମ ଯିବାକୁ ପଡେ, ଯେଉଁଥିପାଇଁ ମୁଁ ମେଟ୍ରୋ ସୁବିଧାର ବ୍ୟବହାର କରେ। ମେଟ୍ରୋରେ ଯାତ୍ରା କରିବା ଦ୍ୱାରା ସଡ଼କରେ ହେଉଥିବା ଟ୍ରାଫିକ୍ ଜାମ୍ରୁ ମୁଁ ରକ୍ଷା ପାଏ।
0: ଭାରତ ଆଜି ବିଶ୍ୱର ସର୍ବବୃହତ ସଡ଼କ ନେଟୱାର୍କ ଥିବା ଦେଶ। ଜାତୀୟ ରାଜପଥ ନେଟୱାର୍କ 2014 ବର୍ଷରେ 91,000 କିଲୋମିଟରରୁ ବୃଦ୍ଧି ପାଇ 2026 ବର୍ଷରେ 1,46,000 କିଲୋମିଟରରୁ ଅଧିକ ହୋଇଯାଇଛି। ପରିବର୍ତ୍ତନର ଏହି ଦୃଶ୍ୟ ରେଲୱେ କ୍ଷେତ୍ରରେ ମଧ୍ୟ ଦୃଷ୍ଟିଗୋଚର ହୋଇଛି। ରେଲୱେ ପାଇଁ ବଜେଟ୍ ବ୍ୟବସ୍ଥା ପ୍ରାୟ 9 ଗୁଣ ବୃଦ୍ଧି ପାଇ ବର୍ଷ 2014-15 32,000 କୋଟିରୁ ବର୍ତ୍ତମାନ 2,78,000 କୋଟି ହୋଇଛି। ଏହି ପୁଞ୍ଜିନିବେଶ ରେଲୱେର ଆଧୁନିକରଣକୁ ଗତି ପ୍ରଦାନ କରିଛି ଏବଂ ଯାତ୍ରୀମାନଙ୍କ ଯାତ୍ରାକୁ ଅଧିକ ସୁବିଧାଜନକ କରିଛି। ଭାରତୀୟ ରେଲୱେର ନୂତନ ଯୁଗର ପ୍ରତୀକ ବନ୍ଦେ ଭାରତ ଟ୍ରେନ୍ ଅଟେ। ବର୍ତ୍ତମାନ ଏହାର 162 ସେବା ଜାରି ରହିଛି, ଯାହାଦ୍ୱାରା ଯାତ୍ରା ସମୟ ଶତକଡ଼ା 45% ପର୍ଯ୍ୟନ୍ତ ହ୍ରାସ ପାଇଛି। ଲକ୍ଷ୍ନୌର ବାସିନ୍ଦା ଏବଂ ବନ୍ଦେ ଭାରତ ଟ୍ରେନ୍ର ନିୟମିତ ଯାତ୍ରୀ କହିଲେ ଯେ ଏହି ଟ୍ରେନ୍ ଅତ୍ୟନ୍ତ ସୁଖଦାୟକ ଏବଂ ଏଥିରେ ଯାତ୍ରା କଲେ ବହୁ ପରିମାଣରେ ସମୟ ବଞ୍ଚିଥାଏ।
2: ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ ହେଲା ଦିନଠୁ ଆମେ ସେଥିରେ ଯାତ୍ରା କରୁ, ଏହାଦ୍ୱାରା ଆମର ବହୁତ ସମୟ ବଞ୍ଚିଥାଏ ଏବଂ ବସିବା ସିଟ୍ ଗୁଡ଼ାକ ମଧ୍ୟ ଅତ୍ୟନ୍ତ ସୁଖଦାୟକ। ଏହା ଏକ ବହୁତ ଭଲ ଟ୍ରେନ୍ ଏବଂ ଆମେ ଆଶା କରୁଛୁ ଯେ ସାରା ଦେଶରେ ଏହି ଟ୍ରେନ୍ ଚାଲୁ।
0: ଏହି ସମସ୍ତ ଉପଲବ୍ଧି ମାଧ୍ୟମରେ ଏକ ସମୃଦ୍ଧ ଭାରତ ଆକାର ନେଉଛି, ଯାହା ଆଗାମୀ ବର୍ଷ 2047 ପର୍ଯ୍ୟନ୍ତ ବିକଶିତ ଭାରତ ନିର୍ମାଣର ଶକ୍ତିଶାଳୀ ମୂଳଦୁଆ ସ୍ଥାପନ କରୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଥି ପହେଲା ଶୁଣୁନ୍ ସିନେମା ତୁ ଯେ ସେଇ। ଇ ଗୀତ୍କେ ଗୀତ୍କେ ଗାଇଛନ୍ ନିବେଦିତା, ଗୀତ୍କେ ଲେଖିଛନ୍ ମୋହିତ ଚକ୍ରବର୍ତ୍ତୀ ଆର୍ ସଙ୍ଗୀତ ଦେଇଛନ୍ ବିକାଶ ଦାସ।

ମୁଁ ଗୋଟେ ଦୁଷ୍ଟ ପିଲା ସିନେମାନୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ୍। କଣ୍ଠ ଦେଇଛନ୍ ପ୍ରଦୀପ ପଲାଇ ଆର୍ ନନ୍ଦିତା ଭଞ୍ଜ, ଗୀତକେ ଲେଖିଛନ୍ ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ଦେଇଛନ୍ ବିଦ୍ୟାଧର ସାହୁ।

କାର୍ଯ୍ୟକ୍ରମର ଶେଷ ଗୀତକେ ଶୁଣୁନ୍। ସିନେମା ଏଇ ଜନମର ସାଥୀଟିଏନୁ ଗୀତକେ ଗାଇଛନ୍ ଶ୍ରୀଚରଣ ଆର୍ ମାନସୀ ପାତ୍ର, ଗୀତକେ ଲେଖିଛନ୍ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ଦେଇଛନ୍ ଗଗନ ବିହାରୀ।

ଶୁଣୁଥିଲେ ଓଡ଼ିଆ ସିନେମାର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ଆସନ ଶୁନ୍ମା ଗୋଟିଏ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ମେଟ୍ରୋ ଇଣ୍ଡିନୋ ସିନେମାର ଗୀତ ସଙ୍ଗୀତ ଦେଇଛନ୍ ପ୍ରୀତମ। ପହିଲା ଆସନ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ବିଶାଲ ମିଶ୍ର, ଗୀତ ଲେଖିଛନ୍ ନୀଲେଶ ମିଶ୍ରା।

ଆପଣ ମାନେ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ମେଟ୍ରୋ ଇନ୍ ଡିନୋ ସିନେମାର ଗୀତ ଶୁଣୁଛନ୍, ସଙ୍ଗୀତ ଦେଇଛନ୍ ପ୍ରୀତମ, ଇଥର ଶୁଣିବା ଇ ଗୀତ, ଗୀତକେ ଗାଇଛନ୍ ପାପୁନ, ଗୀତ ରଚନା ମୋମିନ୍ ଖାଁ ମୋମିନ୍।

ସମ୍ବଲପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବଦମ୍ପତିଙ୍କର ମନ୍ଦିର ଲେଉଟାଣି ଶୋଭାଯାତ୍ରାର ପ୍ରତ୍ୟେକ ଦର୍ଶୀ ଧାରା ବିବରଣୀ ପ୍ରସାର କର୍ମୁ। 20 ତାରିଖ ସକାଳ 9:30 ଦିନ 1:50 ଯାକେ ଆପଣମାନେ ଶୁଣିପାରିବେ। ମିଡ଼ିୟମ 317.5 ମିଟର ତଥା 945 କିଲୋହର୍ ଯୋଗେ FM 101 MHz ଆର୍ ନ୍ୟୁଜନ୍ AIR ଆପ୍ ମାଧ୍ୟମ ଥି। ଶେଷ ଶୁଣମା ଏ ଗୀତ କଣ୍ଠଦାନ କରିଛନ୍ ରାଘବ ଚୈତନ୍ୟ, ଗୀତ ଲେଖିଛନ୍ ଅନୁରାଗ ଶର୍ମା।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଇହାଦେ ମିନତି ପାଣିଗ୍ରାହୀଙ୍କର କଣ୍ଠ ଥି ଇ ଗୀତ ଶୁଣୁନ୍। ଗୀତ ଲେଖିଛନ୍ ପରଶୁରାମ ଶତପଥୀ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟା ଜଗଦୀଶ ତ୍ରିପାଠୀଙ୍କ ଲେଖାନୁ ଗୀତକୀ ଗାଇଛନ୍ ଦୟାନିଧି ବେହେରା।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ସମ୍ବଲପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର, ଦେବ ଦମ୍ପତିଙ୍କର ମନ୍ଦିର ଲେଉଟାନୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରସାର କର୍ମ 20 ତାରିଖ ସକାଳର 9:30 ନୁ ଦିନର 1:50 ପର୍ଯ୍ୟନ୍ତ ଆପଣମାନେ ଶୁଣିପାରିବେ। ପ୍ରସାରିତ ହେବା ମିଡ଼ିୟମ ୱେବ 317.5 meter ତଥା 945 kHz ଯୋଗେ, FM 101 MHz ଆର୍ ନ୍ୟୁଜନ୍ AIR ଆପ୍ ଥି। ଶେଷେ ପାର୍ବତୀ ଜେନାଙ୍କର କଣ୍ଠ ଥି ଇ ଗୀତ ଶୁଣୁନ୍। ଗୀତ ରଚନା ବିରଞ୍ଚି ମଲ୍ଲିକ।

शरीर उदर काली मोह मोह वासु गह गह सुडा के शरीर उदर काली

ଦିନୁ ସେସଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଥିଲେ ଦିଲୀପ ମହାନ୍ତି, ସନ୍ତୋଷ କୁମାର ମିଶ୍ର, ମିନତୀ ପାଣିଗ୍ରାହୀ, ଦୟାନିଧି ବେହେରା ଆର୍ ପାର୍ବତୀ ଜେନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସନ୍ ଶୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଆପଣମାନେ ଶୁଣୁଛନ୍ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଇହାଦେ ଆସନ ସିନେମା ଏ ଗୀତ କଣ୍ଠଦାନ କରିଛନ୍ ଲକି ଅଲ୍ଲି ଆର୍ ରମ୍ୟା। ସଙ୍ଗୀତ ଦେଇଛନ୍ ରାଜେଶ ରୋଶନ। ଗୀତ ଲେଖିଛନ୍ ଇବ୍ରାହିମ ଅସ୍କ। ସିନେମା କହୋନା ପ୍ୟାର ହେ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ଏଫ୍ 317.5 ମିଟର ତଥା 945 କିଲୋ ହର୍ ଯୋଗେ ଏଫ୍ଏମ୍ 101 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମେ ସତ୍ୟମ୍ ଶିବମ୍ ସୁନ୍ଦରମ୍ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ନରେନ୍ଦ୍ର ଶର୍ମା, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଶ୍ରୋତା ବନ୍ଧୁ, ଆପଣମାନେ ସମସ୍ତେ ଜାଣିଥିବେ ଆଜି ହେଉଛି ପବିତ୍ର ଶୀତଳ ଷଷ୍ଠୀ। ବୈଶାଖ ମାସର ପ୍ରଖର ଜ୍ୱଳନ ଶେଷରେ ସଜଳ ଜଳଦ ମଣ୍ଡିତ ଜ୍ୟେଷ୍ଠ ମାସ ଯେତେବେଳେ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସେ, ସେତେବେଳେ ପଶ୍ଚିମ ଓଡ଼ିଶାର ଘରେ ଘରେ ଖେଳିଯାଏ ଅପୂର୍ବ ଆନନ୍ଦର ଏକ ସିଂହରଣ। ଆବାଳ ବୃଦ୍ଧ ବନିତା ସମସ୍ତେ ବହୁ ପ୍ରତୀକ୍ଷିତ ଶୀତଳ ଷଷ୍ଠୀ ପର୍ବ ପାଳନ ନିମନ୍ତେ ବ୍ୟାକୁଳ ହୋଇଉଠନ୍ତି। ପୁରାଣର କିମ୍ବଦନ୍ତୀ ଉପରେ ଆଧାରିତ ଏହି ପର୍ବଟି କେଉଁ ଅନାଦିକାଳରୁ ପାଳିତ ହୋଇ ଆସୁଛି। ମହାଯୋଗୀ ଶିବ ଏବଂ ଶକ୍ତି ସ୍ୱରୂପିଣୀ ପରମ ଆରାଧ୍ୟା ଦେବୀ ପାର୍ବତୀ ହେଉଛନ୍ତି ଏହି ପର୍ବର କେନ୍ଦ୍ରବିନ୍ଦୁ। ତାଙ୍କର ପରିଣୟ ଉତ୍ସବ ହିଁ ହେଉଛି ଶୀତଳ ଷଷ୍ଠୀର ଭାବବସ୍ତୁ। ଏହି ପର୍ବ ପଶ୍ଚିମ ଓଡ଼ିଶାରେ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ତିଥିରେ ଷଷ୍ଠୀ ତିଥିରେ ଶୀତଳ ଷଷ୍ଠୀ ଉତ୍ସବ ପାଳିତ ହୁଏ। ଶୀତଳ ଷଷ୍ଠୀ ସମ୍ପର୍କରେ ପୁରାଣ ଏବଂ ଧର୍ମଶାସ୍ତ୍ରରେ ବିଭିନ୍ନ ମତ ମଧ୍ୟ ରହିଛି। ପରବର୍ତ୍ତୀ ଗୀତଟି ସୋନୁ ନିଗମ ଏବଂ ସୁଖବିନ୍ଦର ସିଂଙ୍କ କଣ୍ଠରେ ଶୁଣନ୍ତୁ। ଗୀତିକାର ସମୀର, ସଙ୍ଗୀତକାର ଅନୁ ମଲ୍ଲିକ, କଥାଚିତ୍ର ଅବ ତୁମାରେ ହୱାଲେ ବତନ ସାଥିୟୋଁ।

ଶୀତଳ ଷଷ୍ଠୀର ପରମ୍ପରା ହେଉଛି ଶିବ ଏବଂ ଶକ୍ତିର ମହାମିଳନର ପରମ୍ପରା। ଶୀତଳ ଷଷ୍ଠୀ ପର୍ବର ପ୍ରାଥମିକ ଆୟୋଜନ ଆରମ୍ଭ ହୁଏ ବୈଶାଖ ମାସ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ଠାରୁ। ଏହିଦିନ ଥାଳି ଉଠାବିଧି ସମାପନ ପୂର୍ବକ ଯାତ୍ରା ପାଇଁ ଚାନ୍ଦା ଗ୍ରହଣର ସଂଗ୍ରହର ଶୁଭାରମ୍ଭ ହୁଏ। ଶିବ ପାର୍ବତୀଙ୍କର ବିବାହ ଉପଲକ୍ଷେ କନ୍ୟା ପିତା ଓ ବର ପିତାର ଭୂମିକା ଗ୍ରହଣ କରି ବିବାହ ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବା ନିମନ୍ତେ ବହୁ ପୂର୍ବରୁ ଆଗ୍ରହୀ ଭକ୍ତମାନଙ୍କ ମଧ୍ୟରୁ କାହାରିକୁ ମନୋନୀତ କରାଯାଇଥାଏ। ମନେ ହୁଏ ସତ୍ୟ ଯେପରି ଶିବ ପାର୍ବତୀ ନିଜର ବିବାହ ନିମନ୍ତେ ମାନବ ପୁତ୍ର ଏବଂ ମାନବୀ ପୁତ୍ରୀ ରୂପରେ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି।

ଉତ୍ସବର ଉଦ୍ବେଳ ଆନନ୍ଦ ମଧ୍ୟରେ କି ଧନୀ ଦରିଦ୍ର ସମସ୍ତେ ଏକ ମନ ଏକ ଆତ୍ମା ହୋଇ ହଜିଯାଆନ୍ତି। ଏଥର ସାପାତ ଅଲ୍ଲି ଖାଁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ପିଣ୍ଟୁକି ପପି କଥାଚିତ୍ରରୁ। ଗୀତ ରଚନା କୁମାର ନିଗ୍ରାନ୍ତ, କଣ୍ଠଦାନ କରିଛନ୍ତି ରାହୁଲ ସକ୍ସେନା।

ଓଡ଼ିଶାର ବହୁ ସ୍ଥାନରେ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୁଏ, କିନ୍ତୁ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଓଡ଼ିଶାର ଗୌରବମୟ ପରମ୍ପରାର ଏକ ଉଜ୍ଜ୍ୱଳ ନିଦର୍ଶନ। ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଶିବ ପାର୍ବତୀଙ୍କ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରନ୍ତି। ସପୁରୀ ପ୍ରାଣରେ ଆନନ୍ଦର ଆଲୋଡ଼ନ, ମୁଖରେ ତୃପ୍ତିର ଆଭାସ ଏବଂ ପ୍ରାଣରେ ଏକ ସାତ୍ତ୍ୱିକ ଏବଂ ପରମାର୍ଥିକ ଚିନ୍ତାର ପରିପ୍ରକାଶ ଆଣିଦେଇଥାଏ ଏହି ପବିତ୍ର ଶୀତଳଷଷ୍ଠୀ ଉତ୍ସବ। ଏହି ପର୍ବ ଭାଇଚାରା, ଏକତା ଏବଂ ଆଧ୍ୟାତ୍ମିକ ଭାବନାକୁ ସୁଦୃଢ଼ କରିଥାଏ। ତେଣୁ ଆମେ ସମସ୍ତେ ଏହି ପରମ୍ପରାକୁ ସମ୍ମାନ କରି ଆଗାମୀ ପିଢ଼ି ପାଇଁ ଏହି ପରମ୍ପରାକୁ ସଂରକ୍ଷଣ କରିବା ଉଚିତ। ଏଥର ଅମିତ ତ୍ରିବେଦୀଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ତାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତରଚନା ଅମିତା ଭଟ୍ଟାଚାର୍ଯ୍ୟ, କଥାଚିତ୍ର କେଦାରନାଥ।

ସମ୍ବଲପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବଦମ୍ପତିଙ୍କ ମନ୍ଦିର ଲେଉଟାଣୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରସାର କରିବୁ। 20 ତାରିଖ ସକାଳ 9:30ରୁ ଦିନ 1:50 ପର୍ଯ୍ୟନ୍ତ ଆପଣମାନେ ଶୁଣିପାରିବେ। ମିଡ଼ିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ ଯୋଗେ FM 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶେଷରେ ଆଉ ପ୍ୟାର କରେ କଥାଚିତ୍ରର ଏ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆରତୀ ମୁଖାର୍ଜୀ, ୟୁନୁସ୍, କବିତା କ୍ରିଷ୍ଣମୂର୍ତ୍ତି, ଉଦିତ ନାରାୟଣ ଏବଂ ତାଙ୍କ ସାଥୀ ଗୀତିକା ଯୋଗେଶ, ସଙ୍ଗୀତକାର ମାନସ ମୁଖାର୍ଜୀ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁମାନଙ୍କୁ ଏଇଠି ଜଣାଇ ଦେଉଛୁ, ସମ୍ବଲପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବ ଦମ୍ପତିଙ୍କ ମନ୍ଦିର ଲେଉଟାଣି ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରସାର କରିବୁ 20 ତାରିଖ ସକାଳ 9:30ରୁ ଦିନ 1:50 ପର୍ଯ୍ୟନ୍ତ ଆପଣମାନେ ଶୁଣିପାରିବେ। ପ୍ରସାରିତ ହେବ ମିଡିୟମ ୱେବ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଆପଣମାନେ ଶୁଭକମ ସଙ୍ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ଦେବକୀ ପୋଥାଳ।

ଶ୍ରୋତାବନ୍ଧୁମାନଙ୍କୁ ଏଇଠି ଜଣେଇ ଦେଉଛୁ ଯେ ପୂର୍ବ ନିର୍ଦ୍ଧାରିତ ଘୋଷଣାବଳୀ, ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 3.5 MHz ତଥା 945 KHz ଯୋଗେ ଉପଲବ୍ଧ ହେବ ନାହିଁ। ଆପଣମାନେ ବାବାଜୀ ଚରଣ ଜେନାଙ୍କ ରଚନାରୁ ସୁଗମ ସଙ୍ଗୀତ ଶୁଣୁଛନ୍ତି। ଶେଷରେ ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ।

ସୁଗମ ସଙ୍ଗୀତ ଶୁଣୁଥିଲେ। ଗୀତିକାର ଥିଲେ ବାବାଜୀ ଚରଣ ଜେନା। କଣ୍ଠଦାନ କରିଥିଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥଳ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଔର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ବର୍ଷ 2047 ପର୍ଯ୍ୟନ୍ତ ଭାରତକୁ ବିକଶିତ ଦେଶ ରୂପରେ ପରିଣତ କରିବା ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ ଦିଗରେ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା। ଏକ ଦୃଢ଼ ଏବଂ ଆଧୁନିକ ରାଷ୍ଟ୍ରର ଆଧାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପରେ ନିର୍ଭର କରେ। ବିଗତ 12 ବର୍ଷ ମଧ୍ୟରେ ଭାରତ ପରିବର୍ତ୍ତନର ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ସମ୍ପନ୍ନ କରିଛି, ଯେଉଁଥିରେ ନବନିର୍ମାଣ ଆଧାରିତ ବିକାଶକୁ ଦେଶର ପ୍ରଗତିର ଆଧାର କରାଯାଇଛି। ଏହି ଦୃଢ଼ ସଂକଳ୍ପର ପ୍ରମାଣ ଏହା ଯେ ଭିତ୍ତିଭୂମି ସ୍ଥାପନରେ ହୋଇଥିବା ଖର୍ଚ୍ଚ 2014-15 ବର୍ଷରେ 2 ଲକ୍ଷ କୋଟିରୁ 6 ଗୁଣ ବୃଦ୍ଧି ପାଇ 12.2 ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚି ପାରିଛି। ବିଗତ 12 ବର୍ଷ ମଧ୍ୟରେ ଦେଶର ସହର ପରିବହନ ବ୍ୟବସ୍ଥାରେ ବୃହତ୍ ପରିବର୍ତ୍ତନ ଆସିଛି। ଦେଶର ମେଟ୍ରୋ ରେଳ ନେଟୱାର୍କ ପ୍ରାୟ 5 ଗୁଣରୁ ବୃଦ୍ଧି ପାଇ 248 କିଲୋମିଟରରୁ ଆଜି 1100 କିଲୋମିଟରରୁ ଅଧିକ ହୋଇପାରିଛି, ଯାହାଦ୍ୱାରା ସହରରେ ସମ୍ପର୍କ ଏବଂ ଯାତ୍ରୀ

0: ମାନଙ୍କ ଗମନାଗମନ ସୁବିଧାରେ ଅନେକ ମାତ୍ରାରେ ସୁଗମତା ଆସିଛି। ଏହି ପରିପ୍ରେକ୍ଷୀରେ ପ୍ରତିଦିନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀ ଅଲିସା ନିଜ ଅନୁଭବ ବିଷୟରେ କହିଲେ ଯେ
1: ମେଟ୍ରୋ ଆମ ଜୀବନରେଖା ପାଲଟି ଯାଇଛି ଓ ମୋତେ ପ୍ରତିଦିନ ଅଫିସ ପାଇଁ ଗୁରୁଗ୍ରାମ ଯିବାକୁ ପଡ଼େ, ଯେଉଁଥିପାଇଁ ମୁଁ ମେଟ୍ରୋ ସୁବିଧାର ବ୍ୟବହାର କରେ। ମେଟ୍ରୋରେ ଯାତ୍ରା କରିବା ଦ୍ୱାରା ସଡ଼କରେ ହେଉଥିବା ଟ୍ରାଫିକ୍ ଜାମ୍ରୁ ମୁଁ ରକ୍ଷା ପାଏ।
0: ଭାରତ ଆଜି ବିଶ୍ୱର ସର୍ବବୃହତ ସଡ଼କ ନେଟୱାର୍କ ଥିବା ଦେଶ। ଜାତୀୟ ରାଜପଥ ନେଟୱାର୍କ 2014 ବର୍ଷରେ 91,000 କିଲୋମିଟରରୁ ବୃଦ୍ଧି ପାଇ 2026 ବର୍ଷରେ 146,000 କିଲୋମିଟରରୁ ଅଧିକ ହୋଇଯାଇଛି। ପରିବର୍ତ୍ତନର ଏହି ଦୃଶ୍ୟ ରେଲୱେ କ୍ଷେତ୍ରରେ ମଧ୍ୟ ଦୃଷ୍ଟିଗୋଚର ହୋଇଛି। ରେଲୱେ ପାଇଁ ବଜେଟ୍ ବ୍ୟବସ୍ଥା ପ୍ରାୟ 9 ଗୁଣ ବୃଦ୍ଧି ପାଇ ବର୍ଷ 2014-15 32,000 କୋଟିରୁ ବର୍ତ୍ତମାନ 2,78,000 କୋଟି ହୋଇଛି। ଏହି ପୁଞ୍ଜିନିବେଶ ରେଲୱେର ଆଧୁନିକରଣକୁ ଗତି ପ୍ରଦାନ କରିଛି ଏବଂ ଯାତ୍ରୀମାନଙ୍କ ଯାତ୍ରାକୁ ଅଧିକ ସୁବିଧାଜନକ କରିଛି। ଭାରତୀୟ ରେଲୱେର ନୂତନ ଯୁଗର ପ୍ରତୀକ ବନ୍ଦେ ଭାରତ ଟ୍ରେନ୍ ଅଟେ। ବର୍ତ୍ତମାନ ଏହାର 162 ସେବା ଜାରି ରହିଛି, ଯାହାଦ୍ୱାରା ଯାତ୍ରା ସମୟ ଶତକଡ଼ା 45% ପର୍ଯ୍ୟନ୍ତ ହ୍ରାସ ପାଇଛି। ଲକ୍ଷ୍ନୌର ବାସିନ୍ଦା ଏବଂ ବନ୍ଦେ ଭାରତ ଟ୍ରେନ୍ର ନିୟମିତ ଯାତ୍ରୀ କହିଲେ ଯେ ଏହି ଟ୍ରେନ୍ ଅତ୍ୟନ୍ତ ସୁଖଦାୟକ ଏବଂ ଏଥିରେ ଯାତ୍ରା କଲେ ବହୁ ପରିମାଣରେ ସମୟ ବଞ୍ଚିଥାଏ।
2: ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ ହେଲା ଦିନଠୁ ଆମେ ସେଥିରେ ଯାତ୍ରା କରୁ, ଏହାଦ୍ୱାରା ଆମର ବହୁ ସମୟ ବଞ୍ଚିଥାଏ ଏବଂ ବସିବା ସିଟ୍ ଗୁଡ଼ାକ ମଧ୍ୟ ଅତ୍ୟନ୍ତ ସୁଖଦାୟକ। ଏହା ଏକ ବହୁତ ଭଲ ଟ୍ରେନ୍ ଏବଂ ଆମେ ଆଶା କରୁଛୁ ଯେ ସାରା ଦେଶରେ ଏହି ଟ୍ରେନ୍ ଚାଲୁ।
0: ଏହି ସମସ୍ତ ଉପଲବ୍ଧି ମାଧ୍ୟମରେ ଏକ ସମୃଦ୍ଧ ଭାରତ ଆକାର ନେଉଛି, ଯାହା ଆଗାମୀ ବର୍ଷ 2047 ପର୍ଯ୍ୟନ୍ତ ବିକଶିତ ଭାରତ ନିର୍ମାଣର ଶକ୍ତିଶାଳୀ ମୂଳଦୁଆ ସ୍ଥାପନ କରୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଶ୍ରୋତା ଭଉଣୀ, ଶୀତଳ ଷଷ୍ଠୀ ଓଡ଼ିଶାର ଏକ ପ୍ରମୁଖ ଲୋକପ୍ରିୟ ପର୍ବ। ଏହା ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପାଳନ କରାଯାଏ। ପୁରାଣର କିମ୍ବଦନ୍ତୀ ଉପରେ ଆଧାରିତ ଏହି ପର୍ବଟି କେଉଁ ଅନାଦିକାଳରୁ ପାଳିତ ହୋଇଆସୁଛି। ଶିବ ପାର୍ବତୀଙ୍କ ପରିଣୟ ଉତ୍ସବ ହିଁ ଶୀତଳ ଷଷ୍ଠୀର ଭାବବସ୍ତୁ। ଓଡ଼ିଶାର ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରାର ଏକ ମହାନ ପ୍ରତୀକ ହେଉଛି ଏହି ଶୀତଳ ଷଷ୍ଠୀ ପର୍ବ। ଏହି ପର୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ଧୁମ୍ଧାମ୍ରେ ପାଳନ କରାଯାଏ। ବିଶେଷ କରି ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହରରେ ଏହି ଶୀତଳ ଷଷ୍ଠୀ ବହୁ ଆଡ଼ମ୍ବ ସହକାରେ ପାଳନ କରାଯାଏ। ଏହି ଶୀତଳ ଷଷ୍ଠୀ ଉତ୍ସବ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଏବଂ ପର୍ଯ୍ୟଟକ ସମ୍ବଲପୁରକୁ ଆସନ୍ତି। ଜ୍ୟେଷ୍ଠ ପଞ୍ଚମୀ ତିଥିରେ ମହାଦେବଙ୍କୁ ଜଳ ଏବଂ କ୍ଷୀରରେ ଅଭିଷେକ କରାଯାଏ। ସେହିଦିନ ରାତ୍ରିରେ ଭକ୍ତମାନେ ବରଯାତ୍ରୀ ସାଜି ମହାଦେବଙ୍କ ଶ୍ୱଶୁରାଳୟକୁ ଯାତ୍ରା କରନ୍ତି। ବୈଦିକ ରୀତିନୀତିରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୁଏ। ବିରାଟ ଶୋଭାଯାତ୍ରା, ସାଜସଜ୍ଜା, ନୃତ୍ୟ ଗୀତ ବାଦ୍ୟରେ ଉତ୍ସବ ସ୍ଥାନ ମୁଖରିତ ହୋଇଉଠେ। ଏକ ବିରାଟ ଶୋଭାଯାତ୍ରାରେ ଶିବ ପାର୍ବତୀ ନଗର ପରିକ୍ରମା କରନ୍ତି। ଶ୍ରୋତା ଭଉଣୀ, ଶୀତଳ ଷଷ୍ଠୀ କେବଳ ଧାର୍ମିକ ପର୍ବ ନୁହେଁ, ବରଂ ଏହା ସମ୍ବଲପୁରର ଲୋକକଳା ଓ ସାଂସ୍କୃତିକ ଏକ ବଡ଼ ପରିଚୟ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ। ଏହି ପର୍ବ ସମାଜରେ ଭାତୃତ୍ୱ ଏବଂ ଏକତାର ଭାବନାକୁ ଦୃଢ଼ କରିଥାଏ। ଏହି ପର୍ବ ଆମକୁ ପ୍ରେମ, ଶାନ୍ତି, ସହଯୋଗ ଏବଂ ସାମାଜିକ ସଦ୍ଭାବନାର ବାର୍ତ୍ତା ଦେଇଥାଏ। ସେଥିପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଏହି ପବିତ୍ର ପରମ୍ପରାକୁ ସୁରକ୍ଷିତ ରଖି ଆଗାମୀ ପିଢ଼ି ପାଖକୁ ପହଞ୍ଚାଇବା।

0: ଚିକିତ୍ସା ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇବା। ସିକଲ ସେଲ୍ ଏକ ବଂଶଗତ ରୋଗ ଯାହା ପିତାମାତାଙ୍କଠାରୁ ସନ୍ତାନମାନଙ୍କୁ ବଂଶାନୁକ୍ରମରେ ସଂକ୍ରମିତ ହୁଏ। ଏହି ରୋଗରେ ଲାଲ ରକ୍ତ କଣିକା ସାଧାରଣ ଗୋଲାକର ନ ରହି ଅର୍ଦ୍ଧଚନ୍ଦ୍ର ବା ଦା ଆକୃତିର ହୋଇଥାଏ। ଏହି କାରଣରୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ ଏବଂ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଠିକ୍ ଭାବରେ ପହଞ୍ଚିପାରେ ନାହିଁ। ସଠିକ୍ ଚିକିତ୍ସା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରେ। ସରକାର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ଅବସରରେ ସଚେତନତା ରାଲି, ରକ୍ତ ପରୀକ୍ଷା ଶିବିର, ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଏବଂ ମାଗଣା ଚିକିତ୍ସା ସେବାର ଆୟୋଜନ କରନ୍ତି। ଆମ ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ ହେଉଛି ସିକଲ୍ ସେଲ୍ ରୋଗୀଙ୍କୁ ସହଯୋଗ କରିବା ଏବଂ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା। ଏହି ରୋଗ ସଂକ୍ରାମକ ନୁହେଁ, ତେଣୁ ରୋଗୀଙ୍କୁ ଅବହେଳା କରିବା ଉଚିତ ନୁହେଁ। ସଚେତନତା, ସମୟୋପଯୋଗୀ ପରୀକ୍ଷା ଏବଂ ଉନ୍ନତ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ସିକଲ୍ ସେଲ୍ ରୋଗକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ। ଶ୍ରୋତା ଭଉଣୀ, ବିଶ୍ୱ ସିକଲ୍ ସେଲ୍ ଦିବସ କେବଳ ଏକ ଦିବସ ପାଳନ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ସଚେତନତା, ମାନବିକତା ଏବଂ ସାମାଜିକ ଦାୟିତ୍ୱର ପ୍ରତୀକ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଆମେ ସମସ୍ତେ ଏହି ସିକଲ୍ ସେଲ୍ ରୋଗ ବିଷୟରେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରି ଏକ ସୁସ୍ଥ ସୁରକ୍ଷିତ ସମାଜ ଗଠନରେ ସହଯୋଗ କରିବା। ତେବେ ଶ୍ରୋତା ଭଉଣୀ, ଆଜି ବିଶ୍ୱ ସିକଲ୍ ସେଲ୍ ବା ବିଶ୍ୱ ରକ୍ତ ଶିକୁଳି ଦିବସ ଅବସରରେ ଆଜି ଘର ସଂସାରର ତନ୍ମନ୍ଧନ କାର୍ଯ୍ୟକ୍ରମରେ ରକ୍ତ ଶିକୁଳି ରୋଗର ଲକ୍ଷଣ, କାରଣ ଏବଂ ପ୍ରତିକାର ଏ ସମ୍ପର୍କରେ ଡାକ୍ତର ମଧୁସୂଦନ ସାହୁଙ୍କ ସହ ଏକ ଆଲୋଚନା ଶୁଣିବା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ତନ୍ମନ୍ଧନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ବନ୍ଧୁ, ଆଜିର ଆମର ଆଲୋଚନାର ବିଷୟ ହେଉଛି ସିକଲ୍ ସେଲ୍ ବା ରକ୍ତ ଶିକୁଳି ରୋଗ ଲକ୍ଷଣ, କାରଣ ଓ ଚିକିତ୍ସା। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଡାକ୍ତର ମଧୁସୂଦନ ସାହୁ। ଆସନ୍ତୁ ତାଙ୍କୁ ଭେଟିବା ଏବଂ ସେ ବିଷୟରେ ପଚାରି ବୁଝିବା। ସାର୍ ନମସ୍କାର।
2: ନମସ୍କାର,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ
1: ସାର୍। ପ୍ରଥମେ ଆମ ଶ୍ରୋତାଙ୍କୁ ସରଳ ଭାଷାରେ ବୁଝାଇବେ କି ସିକଲ୍ ସେଲ୍ ରୋଗ ବା ରକ୍ତ ଶିକୁଳି ରୋଗ କ'ଣ?
2: ସିକଲ୍ ସେଲ୍ ରୋଗ ବା ରକ୍ତ ଶିକୁଳି ରୋଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଂଶଗତ ରୋଗ, ରକ୍ତ ରୋଗ ଏଇଟା।
1: ଆଜ୍ଞା,
2: ଆମ ରକ୍ତରେ ଏକ ଲୋହିତ ରକ୍ତ କଣିକା ରହୁଛି ଯାହାକୁ ଆମେ RBC ବା ରେଡ୍ ବ୍ଲଡ୍ ସେଲ୍ କହୁଛେ, ଯାହାର ମୁଖ୍ୟ କାମ ହେଉଛି ଫୁସ୍ଫୁସ୍ରୁ ଅକ୍ସିଜେନ୍ ନେଇ ଶରୀରର ପ୍ରତ୍ୟେକ କୋଷକୁ ପହଞ୍ଚାଇବା। ନର୍ମାଲି ଏଇ ରେଡ୍ ବ୍ଲଡ୍ ସେଲ୍ ବା ଲୋହିତ ରକ୍ତ କଣିକା ଗୁଡ଼ିକ ଗୋଲାକାର, ଚେପ୍ଟା, ନରମ ଥାଏ, ଯାହାଫଳରେ ସେମାନେ ଛୋଟରୁ ଛୋଟ ରକ୍ତନଳୀ ମଧ୍ୟରେ ସହଜରେ ଯାଇ ଆସିପାରନ୍ତି।
1: ଆଜ୍ଞା,
2: କିନ୍ତୁ ସିକିଲ୍ ସେଲ୍ ରୋଗରେ ଏଇ ହିମୋଗ୍ଲୋବିନ୍ର କିଛି ତ୍ରୁଟି କାରଣରୁ ଏଇ କୋଷ ଗୁଡ଼ିକ ଦା ବା ଇଂରାଜୀ ଅକ୍ଷର ସି ଭଳିଆ ହେଇଯାଆନ୍ତି, ଯେଉଁଥିପାଇଁ ଆଉ ଏଗୁଡ଼ା ବହୁତ ହାର୍ଡ଼ ହେଇଯାନ୍ତି, କଠିନ ହେଇଯାନ୍ତି ଆଉ ରକ୍ତନଳୀରେ ଅଟକି ଯାଆନ୍ତି, ଫଳରେ ରକ୍ତ ଚଳାଚଳ ବାଧାପ୍ରାପ୍ତ ହୁଏ ଆଉ ଶରୀରର ବିଭିନ୍ନ ଅଂଶକୁ ଅକ୍ସିଜେନ୍ ସହଜରେ ପହଞ୍ଚିପାରେ ନାହିଁ। ଆମର ଯାହା ଯାହା ଲକ୍ଷଣ ଏ ରୋଗର ସବୁର ମୂଳ କାରଣ ହେଉଛି ଯେହେତୁ ଆମେ ଅକ୍ସିଜେନ୍ ପହଞ୍ଚି ପାରୁନାହିଁ ଗୋଟେ, ସେଥିପାଇଁ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ। ଓଡ଼ିଶାରେ ବିଶେଷ କରି ପଶ୍ଚିମ ଓଡ଼ିଶା, ଆମର ସମ୍ବଲପୁର, ସୁନ୍ଦରଗଡ଼, ଏପଟ ସାଇଡ଼ରେ ଅନୁଗୁଳ, କୋରାପୁଟ ଆଦିବାସୀ ଏରିଆ ଅଞ୍ଚଳରେ ଏସବୁ ରୋଗର ପ୍ରଭାବ ବହୁତ ଦେଖାଯାଉଛି।
1: ଆଜ୍ଞା,
2: ଆଉ ଏହା ତ ଯେମିତି କହିଲେ ଆପଣ ମ୍ୟାଡ଼ାମ, ଏହା 100% ବଂଶଗତ ରୋଗ, ଆଉ ଏହା କୌଣସି ସଂକ୍ରମଣ ନୁହେଁ କିମ୍ବା ଛୁଇଁଲେ ବ୍ୟାପେ ନାହିଁ। କିନ୍ତୁ ଆମ ଶରୀରର ପ୍ରତ୍ୟେକ ଗୁଣ ଯେଉଁ ରହୁଛି ଯାହାକୁ ଆମେ କଣ୍ଟ୍ରୋଲ କରୁଛେ ଜିନ୍, ଜାଣିଥିବେ, ତାହା ନିୟନ୍ତ୍ରିତ ହେଉଛି
1: ଗୁଣସୂତ୍ର।
2: ହଁ, ଗୁଣସୂତ୍ର। ସିକିଲ୍ ସେଲ୍ ରୋଗରେ ଆମର ମେନ୍ ରିଜିନ୍ ହେଉଛି ହିମୋଗ୍ଲୋବିନ୍ର ଯେଉଁ ଆମର ଜିନ୍, ଯେଉଁ ହିମୋଗ୍ଲୋବିନ୍ ତିଆରି କରୁଛି, ସେଇ ଜିନ୍ର ପ୍ରୋବ୍ଲେମ୍ ପାଇଁ ତାର ଜିନ୍ରେ ହିଁ ଚେଞ୍ଜେସ୍ ଆସେ, ଯାହାକୁ ଆମେ କହୁଛେ ଡାକ୍ତରୀ ଭାଷାରେ ମ୍ୟୁଟେସନ୍।
1: ଆଜ୍ଞା,
2: ଏଇ ମ୍ୟୁଟେସନ୍ ହେଲା ପରେ ଯଦି ଦୁଇ ଜଣ ଆମର ପିତା ମାତା ଦୁଇ ଜଣଙ୍କ ପାଖରେ ଏଇ ସିକିଲ୍ ସେଲ୍ ଜିନ୍ ରହୁଛି, ଦୁଇ ଜଣ ପାଖରେ ରହିଲେ ଏଇଟା ଛୁଆ ପାଖରେ ସିକିଲ୍ ସେଲ୍ ଡିଜିଜ୍ ରୋଗ ହେବାର ବହୁତ ସମ୍ଭାବନା ରହୁଛି।
1: ଆଜ୍ଞା, ଏହି ରୋଗ କାହିଁକି ହେଉଛି କହିଲେ, ଏହା ଯେପରି ଆମେ ଆଲୋଚନା କରୁଛେ ଯେ ବଂଶଗତ ରୋଗ ମାତା ପିତାଙ୍କ ଠାରୁ ସନ୍ତାନକୁ ବ୍ୟାପୁଛି ବା ଆସୁଛି, ଯେଉଁ ବ୍ୟକ୍ତିଙ୍କର ଏହି ରୋଗ ଥାଏ ସେମାନଙ୍କ ଶରୀରରେ କ'ଣ ସବୁ ଲକ୍ଷଣ ଦେଖାଯାଇଥାଏ, ସେମାନେ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି?
2: ଲକ୍ଷଣ ଆମର ଯେଉଁ ଆମେ ରହୁଛି ରେଡ୍ ବ୍ଲଡ୍ ସେଲ୍ ବା ଲୋହିତ ରକ୍ତକଣିକା ରହୁଛି, ତା'ର ସାଧାରଣତଃ ଲୋହିତ ରକ୍ତକଣିକାର ଜୀବନକାଳ ହେଉଛି 120 ଦିନ, କିନ୍ତୁ ଏଇ ଯେଉଁ ସିକିଲ୍ ସେଲ୍ ବା ଆମ ରକ୍ତ ଶିକୁଳି ରୋଗରେ 10-20 ଦିନ ଭିତରେ ଲୋହିତ ରକ୍ତକଣିକା ମରିଯାଆନ୍ତି। ସେଥିପାଇଁ କ'ଣ ହୁଏ ନା, ଆମର ସାଧାରଣ ଯେଉଁ ଛୋଟ ଶିଶୁମାନଙ୍କୁ ଠାରୁ ଏଇଟା 5-6 ମାସରୁ ହିଁ ଆରମ୍ଭ ହୋଇଯାଏ ଲକ୍ଷଣ ଦେଖିବା। ରକ୍ତହୀନତା ଦେଖାଯିବ, ପିଲା ଦୁର୍ବଳ ହୋଇଯିବ, ଅସହ୍ୟ ହାଡ଼ ଗଣ୍ଠି ଯନ୍ତ୍ରଣା ଅନୁଭବ କରିବ, ସ୍ୱେତା ପଡ଼ିଯିବ ଶରୀର, ଆଉ ବାରମ୍ବାର ଜ୍ୱର ଆସିବ, ବାରମ୍ବାର ସଂକ୍ରମଣର ଚାନ୍ସେସ୍ ବହୁତ ବଢ଼ିଯିବ, ରୋଗ ପ୍ରତିରୋଧକ ଶକ୍ତି ଯେହେତୁ କମିଯାଏ, ସ୍କୁଲରେ ପିଲା ପାଠପଢ଼ାରେ ବହୁତ ପ୍ରଭାବିତ ହେବ, ଶ୍ୱାସକଷ୍ଟ ହେବ, ଛାତିରେ ଯନ୍ତ୍ରଣା ହେବ, ବେଳେବେଳେ ଏତେ ବହୁତ ସିଭିୟର ହୁଏ ଯେ ତାକୁ ଆମେ ଆକ୍ୟୁଟ୍ ଚେଷ୍ଟ ସିଣ୍ଡ୍ରୋମ୍ ବି କହୁଛେ, ଯେଉଁଥିପାଇଁ କି ଆମକୁ ଇମିଡିଏଟ୍ ହସ୍ପିଟାଲ ନେବା ପାଇଁ ସ୍ଥାନାନ୍ତରଣ କରିବା ଦରକାର ପଡ଼ିପାରେ।
1: ଆମେ ସାଧାରଣତଃ ଶୁଣିବାକୁ ପାଉ ଯେ ଏହି ରୋଗୀମାନଙ୍କର ହାତ ଗୋଡ଼ ଫୁଲେ, ତା ସହିତ ପ୍ରବଳ ଯନ୍ତ୍ରଣା ହୋଇଥାଏ, ଏହାର ପ୍ରକୃତ କାରଣ କ'ଣ?
2: ଏହାର ପ୍ରମୁଖ କାରଣ ହେଉଛି ରକ୍ତନଳୀର ଅବରୋଧ। ଯେମିତି ମୁଁ କହିଲି ଯେ ଲୋହିତ ରକ୍ତକଣିକା ଗୁଡ଼ିକର ସେପ୍, ତାର ଆକାର ଚେଞ୍ଜ ହୋଇଯାଏ, ସି ସେପ୍ ବା ଦା ଆକୃତିର କହିବା ପରେ ଆମେ, ଆଉ ଟାଣ ହୋଇଯାଆନ୍ତି, ସେଗୁଡ଼ିକ ଆମର ସରୁ ରକ୍ତନଳୀ ଭିତରେ ଯାଇପାରେ ନାହିଁ। ସେଥିପାଇଁ ଏହାକୁ ରକ୍ତନଳୀର ଅବରୋଧ ଯୋଗୁଁ ବଙ୍କା ଶକ୍ତ ହୋଇଯାଇଥିବେ, ଆଉ ରକ୍ତନଳୀ ଯେତେବେଳେ ବନ୍ଦ ହୋଇଯିବ, ଅକ୍ସିଜେନ୍ ବହୁତ ଆମର ଶରୀରର ବିଭିନ୍ନ ଅଂଶକୁ ପହଞ୍ଚି ପାରେ ନାହିଁ।
1: ଯେମିତି ଆମର ସାଧାରଣ ଶରୀରର କୋଉ ଅଙ୍ଗକୁ ଯଦି ଶିଙ୍କୁଳି ଦିଆରା ଆମେ ବାନ୍ଧି ଦଉଛୁ, ଯେମିତି ରକ୍ତ ପ୍ରବାହ ଅବରୋଧ ହଉଛି, ସେମିତି ତାମାନେ ସେଇ କୋଷିକାରେ ଏପରି ଅବସ୍ଥା ସୃଷ୍ଟି ହଉଛି,
2: ପହଞ୍ଚି ପାରେ ନାହିଁ। ସେଥିପାଇଁ ଆମର ହାତ ଗୋଡ଼ ଛାତି ଗଣ୍ଠି ଏସବୁରେ ରକ୍ତ ନ ପହଞ୍ଚିଲେ ଫୁଲିଯାଏ, ଆଉ ଅସହ୍ୟ ଯନ୍ତ୍ରଣା ଅନୁଭବ କରେ, ଯାହାକୁ ଆମେ ଡାକ୍ତରୀ ଭାଷାରେ ସିକିଲ୍ କ୍ରାଇସିସ୍ କହୁଛୁ। ଏଇଟା ଗୋଟେ ଏମର୍ଜେନ୍ସି ସିଚୁଏସନ୍।
1: ଆଜ୍ଞା, ଏହି ରୋଗର ବିଭିନ୍ନ ପ୍ରକାର ରହିଛି କି?
2: ହଁ, ବହୁତ ପ୍ରକାର ରହିଛି। ସାଧାରଣତଃ ଆମେ ସିକିଲ୍ ସେଲ୍ ଡିଜିଜ୍ ଯେଉଁଟା ଆମେ କହୁଛେ ରକ୍ତ ଶିକୁଳି ରୋଗ, ସେଥିରେ ବାପା ମା ଦୁଇ ଜଣଙ୍କ ପାଖରେ ଯଦି ଆମର ସେଇ ଯେଉଁ ତ୍ରୁଟିଯୁକ୍ତ ଜିନ୍ ରହୁଛି, ତାହେଲେ ଛୁଆ ପାଖରେ ରକ୍ତ ଶିକୁଳି ରୋଗର ଲକ୍ଷଣ ଦେଖାଯିବ। କିନ୍ତୁ ଯଦି ଜଣଙ୍କ ପାଖରେ ରହୁଛି, ତାକୁ ଆମେ ଛୁଆ ପାଖରେ ସେଇଟା କ୍ୟାରିୟର୍ ଷ୍ଟେଟ୍ ହିସାବରେ ବା ଟ୍ରେଟ୍ କହୁଛନ୍ତି, କ୍ୟାରିୟର୍ ଷ୍ଟେଟ୍ ହିସାବରେ ରହିବ, ସେ ଜାଗାରେ ଛୁଆର ବେଶୀ ଲକ୍ଷଣ ଏତେ ସାଧାରଣ ରହିବ, ବେଶୀ ରହିବ ନାହିଁ। ଆଉ ଅଲଗା ବହୁତ ଭେରାଇଟି ଅଛି ଆମର ସିକିଲ୍ ସେଲ୍ ଡିଜିଜ୍ର, ଯେମିତି ଆମର ସବୁ ହିମୋଗ୍ଲୋବିନ୍ର ପ୍ରକାରକୁ ନେଇକି ଆମେ ବହୁତ ପ୍ରକାର ବିଭାଜନ କରିଛେ, ଯେମିତି ସିକିଲ୍ ସେଲ୍ ଡି, ଏସ୍ ସିକିଲ୍ ସେଲ୍ ଓ, ସିକିଲ୍ ସେଲ୍ ସି, ଏଇଭଳିଆ ଆମେ ସାଧାରଣତଃ ସିକିଲ୍ ସେଲ୍ ଡିଜିଜ୍ଟାକୁ ସିକିଲ୍ ସେଲ୍ SS କହୁଛେ, କିନ୍ତୁ ତା ସହିତ ସେ ଯେଉଁଥିରେ କି SS କହିଲେ ଆମର ଦୁଇଟା ସିକିଲ୍ ଜିନ୍ ରହୁଛି, ଯଦି ଜିନ୍ ଚେଞ୍ଜ ହୋଇଯାଉଛି SC କୁହାହେଉଛି, ସେଥିରେ ଗୋଟେ ନର୍ମାଲ ସିକିଲ୍ ଜିନ୍ ରହୁଛି, ଗୋଟେ ସି ଜିନ୍ ରହୁଛି, ଯଦି SD ରହୁଛି ଗୋଟେ ଡି ଜିନ୍ ରହୁଛି, SO ରହୁଛି ଗୋଟେ ଓ ଜିନ୍ ରହୁଛି, ଓ ହିମୋଗ୍ଲୋବିନ୍। ତ ଏଇସବୁ ଆବନର୍ମାଲ ହିମୋଗ୍ଲୋବିନ୍ ପାଇଁ ଆମର ଡିଫରେଣ୍ଟ ଭେରାଇଟିର ଆମର ସିକିଲ୍ ଡିଜିଜ୍ ରହୁଛି, ଯେଉଁଟାକି ଟିକେ ରେୟାର ଟାଇପ୍।
1: ଆଜ୍ଞା, ଏଇ ଯେଉଁ ସିକିଲ୍ ସେଲ୍ ରୋଗ କହୁଛନ୍ତି, ଆପଣ ତାର ବିଭିନ୍ନ ପ୍ରକାର ରହିଛି କହିଲେ, କେଉଁ ପ୍ରକାରଟି ବେଶୀ ମାରାତ୍ମକ?
2: ସାଧାରଣତଃ ସିକିଲ୍ ସେଲ୍ ଡିଜିଜ୍ ଯେଉଁଟା ଆମର SS ଯେଉଁଟା ହେଉଛି, ସେଇଟା ହେଉଛି ପୂର୍ଣ୍ଣମାତ୍ରାରେ ସିକିଲ୍ ସେଲ୍ ଡିଜିଜ୍ ରହୁଛି, ତାର ଲକ୍ଷଣ ବେଶୀ ଆଉ ସିଭିଅରିଟି ବି ବେଶୀ ରହୁଛି। ଯଦି ଟ୍ରିଟମେଣ୍ଟ ଠିକ୍ ଟାଇମ୍ରେ ନ ହେବ, ତାହେଲେ ସିଭିଅରିଟି ତାର କମ୍ପ୍ଲିକେସନ୍ ବି ଆସିବାର ଚାନ୍ସେସ୍ ରହୁଛି ସେଥିରେ।
1: କେଉଁ ରକ୍ତ ପରୀକ୍ଷା ଦ୍ୱାରା ଜଣାପଡ଼େ ଯେ ଜଣେ ବ୍ୟକ୍ତି ରକ୍ତ ଶିକୁଳି ବା ଏହି ସିକିଲ୍ ସେଲ୍ ରୋଗରେ ଆକ୍ରାନ୍ତ ବୋଲି?
2: ସିକିଲ୍ ସେଲ୍ ରୋଗ ଚିହ୍ନଟ ନିମନ୍ତେ ସବୁଠୁ ନିର୍ଭରଯୋଗ୍ୟ ରକ୍ତ ପରୀକ୍ଷା ଉପଲବ୍ଧ ଆଜିକାଲି ରହୁଛି। ରୋଗୀର ଲକ୍ଷଣ ଜାଣିଲା ପରେ ପ୍ରଥମେ ଆମେ ତାକୁ CBC ବା କମ୍ପ୍ଲିଟ୍ ବ୍ଲଡ୍ କାଉଣ୍ଟ କରୁଛେ, ସିକ୍ଲିଙ୍ଗ ଟେଷ୍ଟ କରୁଛେ ପାଇଁ ପରାମର୍ଶ ଦେଉଛେ। ଯଦି ସିକ୍ଲିଙ୍ଗ ଟେଷ୍ଟ ପଜିଟିଭ୍ ଆସିଲା, ତାହେଲେ ଆମେ ଆଗକୁ ବଢ଼ିବା। ଆଉ ଏଠି ମନେ ରଖନ୍ତୁ, ସିକ୍ଲିଙ୍ଗ ଟେଷ୍ଟ କେବଳ ଗୋଟେ ସ୍କ୍ରିନିଂ ଟେଷ୍ଟ, ଯଦି ସିକ୍ଲିଙ୍ଗ ଟେଷ୍ଟ ପଜିଟିଭ୍ ଆସିଲା, ତାହେଲେ ଆମେ ଆଗକୁ ବଢ଼ିବା। ହିମୋଗ୍ଲୋବିନ୍ ଇଲେକ୍ଟ୍ରୋଫୋରେସିସ୍ ଅଛି, ଯେଉଁଥିରେ ଆମେ ଜାଣିପାରିବା ଯେ ରୋଗୀ ବାହକ ବା କ୍ୟାରିୟର ଅଛି ନା ସିକିଲ୍ ସେଲ୍ ରୋଗ ଦ୍ୱାରା ଆକ୍ରାନ୍ତ ହୋଇସାରିଛି। ଆଉ ଅଛି HPLC ଟେଷ୍ଟ ରହୁଛି, ହାଇ ପରଫର୍ମାନ୍ସ ଲିକ୍ୱିଡ୍ କ୍ରୋମାଟୋଗ୍ରାଫି ଯେଉଁଟା କହୁଛନ୍ତି, ତାଦ୍ୱାରା ବି ଆମେ ଜାଣିପାରିବା ଯେ ସିକିଲ୍ ସେଲ୍ ରୋଗର ଡାଇଗ୍ନୋସିସ୍ ଜାଣିହେବ।
1: ଆଜ୍ଞା,
2: ବର୍ତ୍ତମାନ ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ମାଗଣାରେ ସ୍କ୍ରିନିଂ କାର୍ଯ୍ୟକ୍ରମ ବି ହେଉଛି, ଜନସାଧାରଣ ନିଶ୍ଚିତ ଭାବରେ ଏଥିରେ ଯୋଗଦାନ ଦେବା ଉଚିତ।
1: କ'ଣ କଲେ ଜନସାଧାରଣ ଏଇ ଯେଉଁ ମାଗଣାରେ ଚିକିତ୍ସା ପାଇଁ ଯେଉଁ ପରୀକ୍ଷା କରାଯାଉଛି କରିପାରିବେ? କେଉଁ ସ୍ଥାନକୁ ଗଲେ ସେମାନେ ଏହା କରିପାରିବେ?
2: ସରକାରୀ ଡାକ୍ତରଖାନାରେ ଏସବୁ ଜିନିଷ ଟେଷ୍ଟ ମାଗଣାରେ ହେଉଛି। ଲୋକ ପ୍ରଥମେ ହେବା ସଚେତନ ହେବା ଦରକାର। ଯଦି ପରିବାରରେ ଜାଣୁଛନ୍ତି ଅଛି ରୋଗର କିଛି କେହି ସେମିତି ଅଛନ୍ତି, ତାହେଲେ ବିବାହ ପୂର୍ବରୁ ହେଉ କି ସେମିତି ବି ଆମେ ବ୍ଲଡ୍ ଟେଷ୍ଟ କରିପାରିବା, ଜାଣିପାରିବା ଯେ ନିଜର ହିମୋଗ୍ଲୋବିନ୍ ନର୍ମାଲ୍ ଅଛି କି ସିକ୍ଲିଂ ଅଛି। କାରଣ ବେଳେବେଳେ

0: ଜାଣି ବି ହୁଏନି, ଲକ୍ଷଣ କିଛି ପ୍ରକାଶ ନଥାଏ, କିନ୍ତୁ କ୍ୟାରିୟର ହିସାବରେ ଥାଏ ଆବନର୍ମାଲ ଜିନ୍, ଯେଉଁଟା ଆମେ
1: ଆଜ୍ଞା
0: କହୁଛେ
1: ଆଜ୍ଞା,
0: ହିମୋଗ୍ଲୋବିନ୍।
1: ସେଇଥିପାଇଁ ବିବାହ ପୂର୍ବରୁ କିମ୍ବା ଗର୍ଭାବସ୍ଥାରେ ଏହି ପରୀକ୍ଷା କରାଇବାଟା ଗୁରୁତ୍ୱପୂର୍ଣ୍ଣ।
0: ହଁ, ନିହାତି। ଯଦି ଜଣେ ସିକିଲ୍ ସେଲ୍ ବାହକ ଆଉ ଜଣେ ବାହକକୁ ବିବାହ କରୁଛନ୍ତି, ବା ଗୋଟେ କ୍ୟାରିୟର ଆଉ ଜଣେ କ୍ୟାରିୟର ବିବାହ କରୁଛନ୍ତି, ତାହେଲେ ପିଲାଟି ନିଶ୍ଚିନ୍ତ ଭାବରେ ସିକିଲ୍ ସେଲ୍ ରୋଗୀ ହୋଇକି ଜନ୍ମ ହେବାର ଚାନ୍ସେସ୍ ଥିବ ରହିବ।
1: ଆଜ୍ଞା
0: ଆଉ ଯଦି ଏଇଟାକୁ ଆମେ ଆଗରୁ ବିବାହ ପୂର୍ବରୁ ଜାଣିପାରୁଛେ, ତେଣୁ ଆଗ ଆମେ ଆଗ ପିଢ଼ିକୁ ଏଇଟାକୁ ଅଟକାଇ ପାରିବା।
1: ଆଜ୍ଞା
0: ଆଉ ସେଭଳି ଆମର ଗର୍ଭାବସ୍ଥାରେ ଯେଉଁଟା ଆମର ପ୍ରି ଆଣ୍ଟେନାଟାଲ ଚେକଅପ୍ କହୁଛନ୍ତି, ସେହି ସମୟରେ ବି ଆମେ ମାଆର ଚେକଅପ୍ କରାଯାଉଛି, କିଛି ଇମ୍ପୋର୍ଟାଣ୍ଟ ଟେଷ୍ଟ ଅଛି, ପରୀକ୍ଷା ଅଛି, ଯେଉଁଟା ଆମର CVS କହୁଛନ୍ତି, କୋରିଓନିକ୍ ଭିଲସ୍ ସାମ୍ପଲିଂ ଗୋଟେ ଟେଷ୍ଟ ଅଛି,
1: ଆଜ୍ଞା
0: ଯେଉଁଟା କି ମାଆ ପେଟରେ ଛୁଆ ଥିଲା ସମୟରେ ବି ଆମେ ଜାଣିପାରିବା ଯେ ଛୁଆର ରୋଗ ଅଛି ନା ନାହିଁ। ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ସଚେତନତା।
1: ଆଜ୍ଞା, ସିକଲ୍ ସେଲ୍ ରୋଗର ସ୍ଥାୟୀ ଚିକିତ୍ସା କ'ଣ ରହିଛି? ରୋଗୀ ନିଜର ଦୈନନ୍ଦିନ ଜୀବନ କିପରି ସୁରକ୍ଷିତ ଭାବରେ ଅତିବାହିତ କରିପାରିବ?
0: ବର୍ତ୍ତମାନ ମେଡ଼ିକାଲ ସାଇନ୍ସରେ ବହୁତ ଉନ୍ନତି ହେଲାଣି।
1: ଆଜ୍ଞା
0: ସ୍ଥାୟୀ ଚିକିତ୍ସା ନିମନ୍ତେ ଆମେ ଯେଉଁ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ପଦ୍ଧତି ବିକଶିତ ହେଲାଣି, କିନ୍ତୁ ଏଇଟାର ମୂଳ ହେଉଛି ଯେତେ କମ୍ ଏଜ୍ରୁ ହୋଇପାରିବ ସେତେ ଭଲ, ସଫଳ ହେବ। ଆଉ ଏହା ଟିକିଏ ଖର୍ଚ୍ଚବହୁଳ ପଦ୍ଧତି, ସମସ୍ତେ ଏଇଟାକୁ ଆଫୋର୍ଡ଼ କରିପାରୁନାହାନ୍ତି।
1: ଆଜ୍ଞା
0: ସାଧାରଣ ଲୋକଙ୍କ ପାଇଁ ଆମର ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ୍ ଏସିଡ଼୍ ବଟିକା, ହାଇଡ୍ରୋକ୍ସି ୟୁରିଆ ଏସବୁ ବି ଦିଆଯାଉଛି,
1: ଆଜ୍ଞା
0: ଯେଉଁଟାକି ଯନ୍ତ୍ରଣା କମେଇବ, ରକ୍ତ ଅଭାବକୁ ଏସବୁକୁ ଟିକେ କମ୍ କରିବ। ଆଉ ଶରୀରରେ ଯେତେବେଳେ ହିମୋଗ୍ଲୋବିନ୍ ବହୁତ କମିଯାଉଛି, ସେତେବେଳେ ଆମର ବ୍ଲଡ଼ ଟ୍ରାନ୍ସଫ୍ୟୁଜନ୍ ବି ଦରକାର ପଡ଼ିଥାଏ। ଜରୁରୀକାଳୀନ ପରିସ୍ଥିତିରେ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ୍ ଯଦି ହେଉଛି, ଯେମିତିକି ଆମର ଅତ୍ୟଧିକ ରକ୍ତହୀନତା ଯେତେବେଳେ ହୋଇଯାଉଛି, ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍ ବି ଆମର ଆସିଲାଣି। ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍ ମାନେ ସେଥିରେ ଆମର କୋଷ ସିକିଲ୍ ହୋଇ ଯେଉଁ ସେଲ୍ଗୁଡ଼ା ରହିଯାଇଥିବ ତାକୁ ମେସିନ୍ ସାହାଯ୍ୟରେ ବାହାର କରିକି ସେ ସ୍ଥାନରେ ସୁସ୍ଥ ରକ୍ତକୋଷକୁ ଭର୍ତ୍ତି କରାଯାଏ, ଯାହାକୁ ଆମେ କହୁଛେ କି ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍।
1: ଆଜ୍ଞା
0: ଏଇଟା ଜରୁରୀ ଯେତେବେଳେ ସିଭିୟର ରକ୍ତହୀନତା ବା ବହୁତ ସିରିୟସ୍ ରହୁଛି, ସେଇ ଟାଇମ୍ରେ ଏଇଟା ଦରକାର ହେଉଛି। ଆଉ ଅଲଗା ଯେଉଁ ଯେଉଁ ଷ୍ଟ୍ରୋକ୍ ହେଲା,
1: ଆଜ୍ଞା
0: ସେ କ'ଣ ଆମର ମସ୍ତିଷ୍କକୁ ରକ୍ତ ନଯାଇପାରି ଷ୍ଟ୍ରୋକ୍ ହେଲା, ଅର୍ ଆକ୍ୟୁଟ୍ ଚେଷ୍ଟ ସିଣ୍ଡ୍ରୋମ୍ ଯେଉଁଟା ମୁଁ କହିଲି, ଛାତିରେ ଯନ୍ତ୍ରଣା ହେବ, ରକ୍ତ ନଯାଇପାରିକି ରକ୍ତ ସଞ୍ଚାଳନ ବନ୍ଦ ହେଲେ, ସେ ଜାଗାରେ ବି ଆମେ ଏଇ ଯେଉଁ ଏକ୍ସଚେଞ୍ଜ ଟ୍ରାନ୍ସଫ୍ୟୁଜନ୍ ହେଲା, ବ୍ଲଡ଼୍ ଟ୍ରାନ୍ସଫ୍ୟୁଜନ୍ ଏସବୁ କରାଯାଉଛି।
1: ସାଧାରଣତଃ ଯେତେବେଳେ ରୋଗୀଙ୍କୁ ଏଇ ଯେଉଁ ସୁସ୍ଥ କୋଷ ତାମାନେ ସ୍ଥାପନ କରାଯାଉଛି ଏଇ ସିକଲ୍ ସେଲ୍ ସ୍ଥାନରେ, ଶରୀର କେତେ ପରିମାଣରେ ତାକୁ ଗ୍ରହଣ କରେ?
0: ଦେଖନ୍ତୁ, ବ୍ଲଡ଼୍ ଟ୍ରାନ୍ସଫ୍ୟୁଜନ୍ ପୂର୍ବରୁ ଆମର ବହୁତ ପରୀକ୍ଷା କରାଯାଏ କି ଏ ଯେଉଁ ବ୍ଲଡ଼୍ଟା ଦିଆଯିବ ସେଇଟା ଶରୀରରେ କୁ ଠିକ୍ ରହିବ କିମ୍ବା ପ୍ରତିକ୍ରିୟା କରିବ।
1: ଆଜ୍ଞା
0: ଆଉ ବହୁ ସମୟରେ ଆମେ ଯେଉଁ ନିଜର ସମ୍ପର୍କୀୟମାନଙ୍କର ବ୍ଲଡ଼୍କୁ ଆମେ ମନା କରାଉ, ଦିଆଯିବା ନଦେବା ଉଚିତ,
1: ଆଜ୍ଞା
0: ଡୋନର୍ ହିସାବରେ ଅଲଗା ବ୍ଲଡ଼୍ ଆସିଲେ ଭଲ, କିନ୍ତୁ ସାଧାରଣତଃ ଯେଉଁମାନେ ସମ୍ପର୍କୀୟ ଅଛନ୍ତି ସେମାନଙ୍କର ବ୍ଲଡ଼୍ ନଦେବା ଭଲ।
1: ଆଜ୍ଞା, ଖାଦ୍ୟପେୟ ଏବଂ ଜଳୀୟ ଅଂଶ ବା ପାଣି ପିଇବା ଏହି ରୋଗୀଙ୍କ ପାଇଁ କାହିଁକି ଏତେ ଜରୁରୀ?
0: ଖାଦ୍ୟପେୟ ଆଉ ଜଳ ମାନେ ସିକିଲ୍ ସେଲ୍ ରୋଗୀଙ୍କ ପାଇଁ ଜଳ ହେଉଛି ଏକ ପ୍ରକାର ଔଷଧ ପରି। ଶରୀରରେ ଜଳ ଅଂଶ ବା ଡିହାଇଡ୍ରେସନ୍ ଯଦି ହୋଇଯାଉଛି, ଆମର ରକ୍ତର ଘନତ୍ୱଟା ବଢ଼ିଯାଏ,
1: ଆଜ୍ଞା
0: ମୋଟା ହୋଇଯାଏ ଯେଉଁ କହୁଛନ୍ତି, ତେଣୁ ସିକିଲ୍ ସେଲ୍ ଗୁଡ଼ିକ ଯେଉଁ ସେଲ୍ ଗୁଡ଼ା ଆବନର୍ମାଲ୍ ଅଛି, ସେଗୁଡ଼ା ଆମର ରକ୍ତ ନଳୀରେ ସହଜରେ ଅଟକିଯିବେ, ଅଟକିଗଲେ ପେନ୍ କ୍ରାଇସିସ୍ ହେବ, ଯେଉଁ ସିଭିୟର୍ ପେନ୍ ହେବ।
1: ଆଜ୍ଞା
0: ତେଣୁ ରୋଗୀ ଦିନକୁ ଅତି କମ୍ରେ 3-4 ଲିଟର ପାଣି ନିଶ୍ଚିନ୍ତ ପିଇବା ଉଚିତ। ଏହା ସହିତ ଶରୀରରେ ନୂତନ ରକ୍ତକୋଷ ଗଠନ ପାଇଁ ସବୁଜ ପନିପରିବା, ସୁଷମ ଆହାର, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ, ଅଣ୍ଡା, ମାମର, କ୍ଷୀର, ଏସବୁ ନିହାତି ଆବଶ୍ୟକ। ଆଉ ମଧ୍ୟ ଯେଉଁ ଆମର କହୁଛନ୍ତି ରୋଗୀ ପ୍ରତିକ୍ରିୟା ନିବାରଣ ବା ଟ୍ରିଗର ପ୍ରିଭେନ୍ସନ୍ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ, କ'ଣ ନା ଯେମିତିକି ଅଧିକ ପାଣି ପିଇବେ କହିଲି, ଅତ୍ୟଧିକ ଥଣ୍ଡା ବା ଗରମରୁ ବଞ୍ଚିବେ, ସଂକ୍ରମଣରୁ ନିଶ୍ଚିନ୍ତ ସତର୍କ ରହିବେ, ସନ୍ତୁଳିତ ଖାଦ୍ୟ ଖାଇବେ, ନିୟମିତ ଡାକ୍ତରଙ୍କ ପରାମର୍ଶ ନେବେ, ନିହାତି ଏସବୁ ପରାମର୍ଶ ନେବା ଉଚିତ।
1: ଶେଷରେ ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କ କ'ଣ ପରାମର୍ଶ ରହିବ ସିକଲ୍ ସେଲ୍ ରୋଗକୁ ଦୂରେଇବା ପାଇଁ କିପରି ସେମାନେ ସଚେତନ ହୋଇପାରିବେ?
0: ଶ୍ରୋତାମାନଙ୍କ ପାଇଁ ମୋର କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ରହିବ। ପ୍ରଥମତଃ ଯଦି ପରିବାରରେ ରହୁଛି ସିକିଲ୍ ସେଲ୍ର ସେବା ସେଭଳିଆ କିଛି ଲକ୍ଷଣ ରହୁଛି ଆମେ ଜାଣୁଛେ, ତାହେଲେ ବିବାହ ପୂର୍ବରୁ ସିକିଲ୍ ସେଲ୍ ପରୀକ୍ଷା କରାଇଦେବା ଉଚିତ, ବହୁତ ଭଲ ନିଷ୍ପତ୍ତି। ଦ୍ୱିତୀୟତଃ ହେଉଛି ଏହା ଏକ ଛୁଆଁ ରୋଗ ନୁହେଁ ବୋଲି ସମସ୍ତଙ୍କୁ ଜାଣିବା ଦରକାର। ଏବେ ବି ଯେଉଁ ଗରିବ ଗାଁ ଗହଳି ଆଦିବାସୀ ଏରିଆରେ ଗୋଟେ ଷ୍ଟିଗ୍ମା ଭଳିଆ ବି ରହିଛି ଯେ ଲୋକମାନେ ଲୁଚାଉଛନ୍ତି ରୋଗକୁ, କାରଣ ଜାତିରେ ବାହାଘର ହୋଇପାରିବନି,
1: ଆଜ୍ଞା
0: ଆଉ ଗୋଟେ ଆମକୁ କାମ କେହି ଦେବେନି, ଆମଠୁ ଦୂରେଇକି ରହିବେ, ଏଇ ଟାଇପ୍ର ଯେଉଁ ରହୁଛି ସୋସିଆଲ୍ ଷ୍ଟିଗ୍ମା ଯେଉଁଟା ଆମେ କହୁଛେ, ସେଇଟା ଯେମିତି ରହିବା ଉଚିତ ନୁହେଁ, ସମସ୍ତେ ଜାଣିଲେ ସଚେତନ

0: ହେଲେ ହିଁ ଏଇ ଜିନିଷ ଗୁରା କମିଯିବ। ଆଉ ଯେହେତୁ ସିକିଲ୍ ସେଲ୍ ରୋଗର ଆମର ସୋସିଆଲ ପରିବାର ଉପରେ ବହୁତ ପ୍ରଭାବ ପଡ଼ୁଛି, ଯେମିତି ଗୋଟେ ନାରୀର ବହୁତ ଦାୟିତ୍ୱ ରହୁଛି, ଯେମିତି ଘରେ ଯଦି ଗୋଟେ ସିକିଲ୍ ସେଲ୍ ଶିଶୁ ରହୁଛି ତା'ର ରକ୍ଷଣ ରଖିବା, ତା'ର ଯେଉଁ କେୟାର୍ ନେବା, ସବୁଥିରେ ଗୋଟେ ସ୍ତ୍ରୀର ହିଁ ବେଶୀ ରୋଲ୍ ରହୁଛି। ଆଉ ଆମର ଯେତେବେଳେ ଗର୍ଭଧାରଣ ହେଉଛି, ଗର୍ଭଧାରଣ ମୋର ନିଷ୍ପତ୍ତି ଠାରୁ ଆରମ୍ଭ କରି ଗର୍ଭଧାରଣ ସମୟରେ ଯେଉଁ ଆଣ୍ଟିନାଲ ଚେକଅପ୍ ହେଉଛି, ପରୀକ୍ଷା ନିରୀକ୍ଷା ଯାହା କରାହେଉଛି, ସବୁଥିରେ ଗୋଟେ ସ୍ତ୍ରୀର ହିଁ ବେଶୀ ନିଷ୍ପତ୍ତିଟା ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ରଖେ। ପ୍ରେଗନାନ୍ସି ଯେତେବେଳେ ରହୁଛି, ଗର୍ଭଧାରଣ ରହୁଛନ୍ତି, ଏଇଟାକୁ ସିକିଲ୍ ସେଲ୍ ଯଦି ଆମେ ଡିଟେଲ୍ ହେଉଛେ ତାହେଲେ ଏଇଟାକୁ ଆମେ ହାଇ ରିସ୍କ ପ୍ରେଗନାନ୍ସି ଭଳିଆ କହୁଛେ। ତେଣୁ ସବୁଥିରେ ଗୋଟେ ସ୍ତ୍ରୀ ଲୋକର ହିଁ ମେଜର୍ ରୋଲ୍ ରହୁଛି କହିବାକୁ ଗଲେ। ଆଉ ମଧ୍ୟ ଯଦି ଜଣେ ଘରେ ସିକିଲ୍ ସେଲ୍ ରୋଗୀ ରହୁଛି, ତା'ର ଆମେ ଯଦି ଦେଖିବା ଯେ ଗୋଟେ ରୋଗୀ ଘରେ ରହିଲେ ଯେମିତି ତା'ର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିବ, ଯେମିତି ଘରର କାମ, ଅନ୍ୟମାନେ କାମକୁ ଠିକ୍ସେ ଯାଇପାରିବେନି, ତା'ର ସେବା ଏସବୁ କରିବା ପାଇଁ ରହିଲେ, ଅବା ଫାଇନାନ୍ସିଆଲ ବର୍ଡ଼ନ ଗୋଟେ ଘର ଉପରେ ପଡ଼ିଯାଏ। ଛୁଆ ଯଦି ରୋଗରେ ଆକ୍ରାନ୍ତ ହେଲା ତାହେଲେ ତା ସ୍କୁଲ ଯିବା କମିଯିବ, ପରୀକ୍ଷାରେ ଭଲ କରିପାରିବ ନାହିଁ, ତା ଖରାପ ପରୀକ୍ଷାରେ ରହିଲେ ଏଜୁକେସନାଲ ଯେଉଁ ସ୍କୁଲ ଡ୍ରପିଂ ହେବ, ବେଶୀ ଆଗକୁ ବଢ଼ିପାରିବ ନାହିଁ ଜୀବନରେ। ତାପରେ ଷ୍ଟିଗ୍ମା ସହିତ ଗୋଟେ ଯେଉଁ ରହୁଛନ୍ତି, ଆମର ସୋସିଆଲ ଷ୍ଟିଗ୍ମା ଯେଉଁ ରହୁଛି, ସେଇ ଜିନିଷ ସଚେତନତା ହେଲେ ଆଉ ନାରୀର ଦାୟିତ୍ୱ ଏସେ ରହୁଛି ଏଇଟାକୁ ବୁଝିବାରେ।
1: ଆଜ୍ଞା, କହିବା ଅର୍ଥ ହେଉଛି ଯେ ଆମ ପରିବାରର ମେରୁଦଣ୍ଡ ହେଉଛନ୍ତି ନାରୀ, ନାରୀମାନେ ଯଦି ଏ ବିଷୟରେ ଅଧିକ ସଚେତନ ରହିବେ, ସତର୍କ ରହିବେ ଏବଂ ଏ ବିଷୟରେ ଜାଣି ନିଷ୍ପତ୍ତି ସଠିକ୍ ଭାବରେ ସଠିକ୍ ସମୟରେ ଯଦି ନେବେ ତାହେଲେ ଏହି ରୋଗରୁ ନିଶ୍ଚିତ ଭାବରେ ଆମେ ଦୂରେଇ ରହିପାରିବା। ଆଜିର ଆମର ଆଲୋଚନାରୁ ଆମର ଶ୍ରୋତାମାନେ ନିଶ୍ଚିତ ଭାବରେ ଅନେକ କଥା ଶିକ୍ଷା ଗ୍ରହଣ କରିଥିବେ। ରକ୍ତଶିକୁଳି ରୋଗ ଲକ୍ଷଣ, କାରଣ ଓ ଚିକିତ୍ସା ଏ ବିଷୟରେ ଆଜି ଆମ ଗହଣରେ ଉପସ୍ଥିତ ରହି ସାର୍ ଆପଣ ଆମର ଶ୍ରୋତାମାନଙ୍କୁ ଅନେକ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଘର ସଂସାର ତନ୍ମନ୍ଧନ କାର୍ଯ୍ୟକ୍ରମରେ ରକ୍ତଶିକୁଳି ରୋଗର ଲକ୍ଷଣ, କାରଣ ଓ ପ୍ରତିକାର ଏ ସମ୍ପର୍କରେ ଡାକ୍ତର ମଧୁସୂଦନ ସାହୁଙ୍କ ସହ ଆଲୋଚନା ଶୁଣିଲେ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କଲେ ସଙ୍ଗୀତା ସାହୁ। ତେବେ ଶ୍ରୋତା ଭଉଣୀ, ଏଥର ଆସନ୍ତୁ ଶୁଣିବା ଏହି ଭକ୍ତି ଗୀତଟି। କଣ୍ଠଦାନ କରିଛନ୍ତି ମନୋରମା ସାହୁ, ଗୀତ ରଚନା ମହେନ୍ଦ୍ର ପ୍ରଧାନ।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜର ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉତ୍ସର୍ଗ କରିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଭାରତ ସିକିଲ୍ ସେଲ୍ ବା ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଦୂରୀକରଣ କରିପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟରେ ବଂଶାନୁକ୍ରମିକ ଭାବେ ରକ୍ତଶିକୁଳି ରୋଗ ଦେଖାଦେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଉଥିବାରୁ ଏହାର ନିରାକରଣ ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରକ୍ତଶିକୁଳି ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ମଧ୍ୟପ୍ରଦେଶରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
2: राष्ट्रीय सिकल सेल एनीमिया उन्मूलन मिशन के अंतर्गत मध्य प्रदेश ने जो बहुआयामी उपलब्धियां हासिल की है इसके लिए मैं राज्य सरकार की सराहना करती हूँ। वर्ष 2023 में राष्ट्रीय मिशन का शुभारंभ करते समय जो अनेक बड़े लक्ष्य देश के सामने

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ ମୁଖ୍ୟ ସମ୍ବାଦ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗସ୍ତ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ

ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି PM କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ 1,216 ସିଟ୍ ଏବଂ ସରକାରୀ କଲେଜରେ 4,684 ସିଟ୍କୁ ବୃଦ୍ଧି କରାଯାଇଛି। ସେହିଭଳି 488 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 1,056 ସିଟ୍ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତି ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ସମେତ 100 ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।

0: ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ 7ଟାରୁ 8ଟା ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ମିନିଟ୍ ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି ଏସ୍ଆଇଆର୍ ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆର୍ବିସି ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣନ୍ତୁ। ପ୍ରଥମେ ଶୁଣିବା ଏ ଗୀତଟି, ହମେ ତୁମସେ ପ୍ୟାର କିତନା, ଏ କଥାଚିତ୍ରରୁ। ଗୀତିକାର ଏ ଏମ୍ ତୁରାଜ, ସଙ୍ଗୀତକାର ସାରିଫ ଏବଂ ତୋଷୀ, କଣ୍ଠଶିଳ୍ପୀ ତୋଷୀ ସାପ୍ରୀ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବ ଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂ। ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତ ରଚନା ଇରଶାଦ କାମିଲ। କଥାଚିତ୍ର ହାପି ନ୍ୟୁ ଇୟର।

ଶ୍ରୋତାବନ୍ଧୁମାନଙ୍କୁ ଏଇଠି ଜଣାଇଦେଉଛୁ ଯେ ପୂର୍ବ ନିର୍ଦ୍ଧାରିତ ଘୋଷଣାବଳୀ, ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେବ୍ 317.5 MHz ତଥା 945 KHz ଉପଲବ୍ଧ ହେବ ନାହିଁ। ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଶେଷରେ ସୋହେଲ ସେନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ହପି ଭାଗ ଯାଏକି କଥାଚିତ୍ରରୁ। ଗୀତ ରଚନା ମୁଦାସର ଅଜିଜ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଶିଭାଙ୍ଗୀ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ବର୍ଷ 2047 ପର୍ଯ୍ୟନ୍ତ ଭାରତକୁ ବିକଶିତ ଦେଶ ରୂପରେ ପରିଣତ କରିବା ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ ଦିଗରେ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା। ଏକ ଦୃଢ଼ ଏବଂ ଆଧୁନିକ ରାଷ୍ଟ୍ରର ଆଧାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପରେ ନିର୍ଭର କରେ। ବିଗତ 12 ବର୍ଷ ମଧ୍ୟରେ ଭାରତ ପରିବର୍ତ୍ତନର ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ସମ୍ପନ୍ନ କରିଛି, ଯେଉଁଥିରେ ନବନିର୍ମାଣ ଆଧାରିତ ବିକାଶକୁ ଦେଶର ପ୍ରଗତିର ଆଧାର କରାଯାଇଛି। ଏହି ଦୃଢ଼ ସଂକଳ୍ପର ପ୍ରମାଣ ଏହା ଯେ ଭିତ୍ତିଭୂମି ସ୍ଥାପନରେ ହୋଇଥିବା ଖର୍ଚ୍ଚ 2014-15 ବର୍ଷରେ 2 ଲକ୍ଷ କୋଟିରୁ 6 ଗୁଣ ବୃଦ୍ଧି ପାଇ 12.2 ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚି ପାରିଛି। ବିଗତ 12 ବର୍ଷ ମଧ୍ୟରେ ଦେଶର ସହର ପରିବହନ ବ୍ୟବସ୍ଥାରେ ବୃହତ୍ ପରିବର୍ତ୍ତନ ଆସିଛି। ଦେଶର ମେଟ୍ରୋ ରେଳ ନେଟୱାର୍କ ପ୍ରାୟ 5 ଗୁଣରୁ ବୃଦ୍ଧି ପାଇ 248 କିଲୋମିଟରରୁ ଆଜି 1100 କିଲୋମିଟରରୁ ଅଧିକ ହୋଇପାରିଛି, ଯାହାଦ୍ୱାରା ସହରରେ ସମ୍ପର୍କ ଏବଂ ଯାତ୍ରୀମାନଙ୍କ ଗମନାଗମନ ସୁବିଧାରେ ଅନେକ ମାତ୍ରାରେ ସୁଗମତା ଆସିଛି। ଏହି ପରିପ୍ରେକ୍ଷୀରେ ପ୍ରତିଦିନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀ ଅଲିସା ନିଜ ଅନୁଭବ ବିଷୟରେ କହିଲେ ଯେ
2: ମେଟ୍ରୋ ଆମ ଜୀବନରେଖା ପାଲଟି ଯାଇଛି ଓ ମୋତେ ପ୍ରତିଦିନ ଅଫିସ ପାଇଁ ଗୁରୁଗ୍ରାମ ଯିବାକୁ ପଡେ, ଯେଉଁଥିପାଇଁ ମୁଁ ମେଟ୍ରୋ ସୁବିଧାର ବ୍ୟବହାର କରେ। ମେଟ୍ରୋରେ ଯାତ୍ରା କରିବା ଦ୍ୱାରା ସଡ଼କରେ ହେଉଥିବା ଟ୍ରାଫିକ୍ ଜାମ୍ରୁ ମୁଁ ରକ୍ଷା ପାଏ।
1: ଭାରତ ଆଜି ବିଶ୍ୱର ସର୍ବବୃହତ ସଡ଼କ ନେଟୱାର୍କ ଥିବା ଦେଶ। ଜାତୀୟ ରାଜପଥ ନେଟୱାର୍କ 2014 ବର୍ଷରେ 91,000 କିଲୋମିଟରରୁ ବୃଦ୍ଧି ପାଇ 2026 ବର୍ଷରେ 146,000 କିଲୋମିଟରରୁ ଅଧିକ ହୋଇଯାଇଛି। ପରିବର୍ତ୍ତନର ଏହି ଦୃଶ୍ୟ ରେଲୱେ କ୍ଷେତ୍ରରେ ମଧ୍ୟ ଦୃଷ୍ଟିଗୋଚର ହୋଇଛି। ରେଲୱେ ପାଇଁ ବଜେଟ୍ ବ୍ୟବସ୍ଥା ପ୍ରାୟ 9 ଗୁଣ ବୃଦ୍ଧି ପାଇ ବର୍ଷ 2014-15 32,000 କୋଟିରୁ ବର୍ତ୍ତମାନ 2,78,000 କୋଟି ହୋଇଛି। ଏହି ପୁଞ୍ଜିନିବେଶ ରେଲୱେର ଆଧୁନିକରଣକୁ ଗତି ପ୍ରଦାନ କରିଛି ଏବଂ ଯାତ୍ରୀମାନଙ୍କ ଯାତ୍ରାକୁ ଅଧିକ ସୁବିଧାଜନକ କରିଛି। ଭାରତୀୟ ରେଲୱେର ନୂତନ ଯୁଗର ପ୍ରତୀକ ବନ୍ଦେ ଭାରତ ଟ୍ରେନ୍ ଅଟେ। ବର୍ତ୍ତମାନ ଏହାର 162 ସେବା ଜାରି ରହିଛି, ଯାହାଦ୍ୱାରା ଯାତ୍ରା ସମୟ ଶତକଡ଼ା 45% ପର୍ଯ୍ୟନ୍ତ ହ୍ରାସ ପାଇଛି। ଲକ୍ଷ୍ନୌର ବାସିନ୍ଦା ଏବଂ ବନ୍ଦେ ଭାରତ ଟ୍ରେନ୍ର ନିୟମିତ ଯାତ୍ରୀ କହିଲେ ଯେ ଏହି ଟ୍ରେନ୍ ଅତ୍ୟନ୍ତ ସୁଖଦାୟକ ଏବଂ ଏଥିରେ ଯାତ୍ରା କଲେ ବହୁ ପରିମାଣରେ ସମୟ ବଞ୍ଚିଥାଏ।
3: ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ ହେଲା ଦିନଠୁ ଆମେ ସେଥିରେ ଯାତ୍ରା କରୁ, ଏହାଦ୍ୱାରା ଆମର ବହୁତ ସମୟ ବଞ୍ଚିଥାଏ ଏବଂ ବସିବା ସିଟ୍ ଗୁଡ଼ାକ ମଧ୍ୟ ଅତ୍ୟନ୍ତ ସୁଖଦାୟକ। ଏହା ଏକ ବହୁତ ଭଲ ଟ୍ରେନ୍ ଏବଂ ଆମେ ଆଶା କରୁଛୁ ଯେ ସାରା ଦେଶରେ ଏହି ଟ୍ରେନ୍ ଚାଲୁ।
1: ଏହି ସମସ୍ତ ଉପଲବ୍ଧି ମାଧ୍ୟମରେ ଏକ ସମୃଦ୍ଧ ଭାରତ ଆକାର ନେଉଛି, ଯାହା ଆଗାମୀ ବର୍ଷ 2047 ପର୍ଯ୍ୟନ୍ତ ବିକଶିତ ଭାରତ ନିର୍ମାଣର ଶକ୍ତିଶାଳୀ ମୂଳଦୁଆ ସ୍ଥାପନ କରୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ।

0: ମାକ୍କାପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତାରିନ୍ ଏମ୍ହେ ଜୁହାର। ନାମ ଅନେକ କାର୍ଯ୍ୟକ୍ରମ ଗୁଠି ରେକର୍ଡ଼ିଂ କାମଚକାତିନ ଆରୁ ଆଦାଦ ପ୍ରଚାର ପ୍ରସାଦିନ ମାଞ୍ଜାଦିନ ଯେତେ ନାମ ମେନାଲ ଦାତ ଆରୁ ଭିନ୍ ଭିନ୍ କଥା ଗୁଠିନ ମେନାଲ ଦାତ ହେଲେ ନାମେ ଆଲାର ନାମେ ଯେନ୍ ବୋହଣୀ ଗୁଠିଆ ରାତନାର ଆବଡ଼ାର ଏକାନେ କିରି ରାଲନାର ଏକାନେ ତମେ ପରିବାର ଚାଲରାଲି ତମେ ଏନ୍ଦିର କର୍ତ୍ତବ୍ୟ ଥିଲି ପରିବାର ଗେ ଲାଗାନ ହୁ କଥାନ ଟିକେ ମେନା ଲାଗେ ଲାଗାନ ଇନ୍ନା ଯୋଡ଼ି ବୋହଣୀ ଘାରାତନାର ତା ନାମ ତମେ ସ୍ତି ମେନତ ତମେ ପରିଚୟ ବନାରୁ ତମେ କଥା ବନିବି ମେନତ ତା ଇଶାନ ଷ୍ଟୁଡ଼ିଓ ନୁ ତାମାନ ସ୍ୱାଗତ ନା ନଲଦାମ ଜୁହାର। ହେଲେ ନିମେ ପରିଚୟ ଗୁଠି ନିମ କର୍ତ୍ତୁର ତୁଚିଆ ନିମେ ଏନ୍ଦିର ନାମେ ଏକାସ୍ତା ନିମେ ପାଦା ଆରୁ ଏକା ଜିଲ୍ଲାନ୍ତାର ଯେ
1: ଏଘା ନାମେ ମଞ୍ଚା ସୁମିତ୍ରା ମାଝି ଏଘା ପାଡ଼ାଘି ନାମେ ମଞ୍ଚା ସୋନା ଖାନ କୁଟୁନିଆ ବିରସାପଡ଼ା ଜିଲ୍ଲା ମଞ୍ଚା ସୁନ୍ଦରଗଡ଼ ବ୍ଲକ ମଞ୍ଚା ରାଜଗାଙ୍ଗପୁର।
0: ଆଚ୍ଛା
2: ଏଘା ନାମେ ଧନମତି କୁଜୁର ପାଡ଼ାଘି ନାମେ ମଞ୍ଚା ସୋନା ଖାନ ବିରସାପଡ଼ା କୁଟୁନିଆ ଜିଲ୍ଲା ମଞ୍ଚା ସୁନ୍ଦରଗଡ଼ ବ୍ଲକ ମଞ୍ଚା ରାଜାମପୁର ଆରୁ ଏଘା ୟାମ ବାଙ୍ଗେଡ଼ପା ମଞ୍ଚା ମେନ୍ ହାଦୁ ମନାଲେନ୍ ବରପାଏନ୍ ତା ହାଦୁନ୍
0: ଏକାସ୍ତା ବରପାଏନ୍
2: ଇ ଝାରମୁଡ଼ା ବାଗଢ଼ି ବରପାଏନ୍
0: ବୋଲେ ଏମ୍ ପଦା ଚାହାନୁ ବା ଆକୁନ୍ ଜାଣା ଖାତ୍ର ତାହେଲେ ବେଲେ ନିମେ ଇନେ ବେଞ୍ଜରନାବ ଇଁ ବଛର ମଞ୍ଜା ଦିନ
2: ଇଁ ବର୍ଷ ମଞ୍ଜା ଦିନ ବାଲେନି ନେନ୍ ତମ ଉଦରେ ଆକୁ ବହୁତ ବର୍ଷ ମଞ୍ଜା କରା ଦିନ ଆପଣ ହାଦୁ ବଚ ବେଞ୍ଜାନ ସପନା ନାତି ପୁତି ଏରିଆ ନିନ୍ ଯୋଡ଼େ ଅଣ୍ଡା କହା ହାଦୁ ସିନ୍ ବାଟିଆ ଚା ଆନ୍ ବେଞ୍ଜାନ ନାତି ମୁଣ୍ଟା ତଲା ଆରୁ ଯୋଡ଼େ ହାଦୁ ବଚର ତ ତମେ ମନ ମଜୁରତି ଇନ୍ଦନ ତା ହାଲଦାର ତମେ ମନ ମଜୁରତି ଆର୍ ପପାଲି ମଞ୍ଚାରେ ରାବଡ଼ାର ଘି ନାତି ପୁତି ଏରିଆ ନିନ୍ ନାଲଖୁ ବୁତା ପାଇରି ବିଦ୍ୟା ହେଲେ ଉସ୍କା ରୋର ଚାଲି ଟିକେ ରୋର ଖୁଡ଼ିଦରା ଟିକେ ରୋର ନୁଡ଼ା ଘାସା କାମର ମାନଦିଆଢ଼ା କାମର ଆମୁ କାଞ୍ଜିଅନ ରୋର ଆରୁ ଆହ୍ଲାଦ ସେନି ଦାଓନା ମୁହା ବୟ ନାଲଖୁ ବୁତା ତାଇଓ ଇଆଲିହି ନାଲଖୁ ବୁତା କହି ହାଦୁ ବଚର ଘି ମାନଦିଆଢ଼ା ଚୟ ଆରୁ କାଲା ଆପଣ ଆପଣ ନାଲଖୁ ବୁତା ଏସ୍କେ ଥାଲି ଆନେ ନାନ ତାରୁ ଅନ
0: ଯେ ଗୋଟେ କଥା ତେଙ୍କର ଯେ ରନ୍ଧା ବୁଢ଼ା କାମି କରି ଯେତେ ରିଗେ ଅନା ମୁହାଙ୍କେ ଚିଅର ବୁଲିକିରି ହେଲେ ମଣ୍ଡି ବି ତତ୍ କାଢ଼ା ଲାଦ ଥାଲି ତା ଆପଣ କିଛି ଅଛି ଆଇ କାମଲା
2: ହଁ
0: ହେଲେ ନିମେ କାନେ ଗେସ୍ତି କାମଦାର କା କାଙ୍କୁ ଅନ୍ଦରଦା
2: କାଙ୍କୁ କୁମୁଦାମ ଆର କାଙ୍କୁ ବି ତା ଦାମ
0: ଆଚ୍ଛା ଯେ ନିମେ ହୁଆ ଆତ୍ଲି ଭାଲ ହାରବୁ ଆତ୍ଲି
2: ହଁ ରାଇ ହାରବୁ
0: ହଁ
2: ହଁ ରାଇ
0: ହେଲେ ଏକାନେ କାନେ କାଦାର ଏକାନେ ଦିନେ ଦିନେ ମନ୍ନୁ ଗୁଠି ଆତ୍ଲି
2: ପିରି ଆତ୍ଲି ମକ୍କା ଆତ୍ଲି ଦୁଦମା ମନ୍ନୁ ଆତ୍ଲି ସଫା ମନ୍ନୁ ଆତ୍ଲି ମା ଦିଦି ଆତ୍ଲି ଯେତେ ଏକା ମନ ଲଗେ ଆଦିନ ସବ ଦାମ ଆରୁ ହିଁ ଦାମ ଏ ପୁଚକାର ଦାମ କୁମଦାମ ବରଦାମ ଆଦ ହାଇଆ ହାଲି ଆଙ୍ଗିନ ମାଣ୍ଡି ଆଢ଼ା କାମ ଦାମ
0: ହଁ ଯେ ଉଦାନ ନିମ ହେନା କାଙ୍କୁ ଅନ୍ଦରଦାର କା ଫେର ହାଇକା ବନ ଅନ୍ଦରଦାର କା ଯେତେ ଛବଦାର ଚି ତାର ହନେ
2: ହେନା ହାକ୍କା ମଲେ ହେ ଆନି ହାଇକା କାମଲେ ହାଇକା ନଦରଦାମ ଆର ମା ହାକ୍କା ମଲେ ହେନା ନି ଛବଦାମ ଆର ଅନ୍ଦରଦାମ
0: ଯେ ଏଇ ଫରେଷ୍ଟର ଗୁଠିଆର ମାଲକାର ଇନ ଧାରା ମା ଧାରନାର କା
2: ମାର ଧାରର କହି ନୁହୁରା ନୁହୁରା ବରଦାମ
0: ହଁ ଆଚ୍ଛା ତେଙ୍ଗାଲ ନାର ଯେ ଗୁଠି ଇ ଯଦି ହାରବୁର ହଲେ ନାମେ ଭଲ ମାନ ଆରୁ ଧୁକା ଚିଅ।

0: ହେଇଛି ପୁପୁ ଇଅ ବୋଲିକିରି ବାହାନାର ଇ ହାରବୁ ବନାମା ସଫା କାମା ବୋଲିକିରି ବାହାନାର ତା ହୁବ ଦେଖା ନିଦୁ
1: ବାହାନାର ଯେ ଆଲାର ତା ଦିନ ପରନ ପରନ ବନ ମା ଇ ଆନାର ମା ବୁଝରା ଆନାର ଆ ଜଙ୍ଗଲ ଝାଡ଼ା ଆସୁନ୍ ଏନ୍ଦେର କାମ ଚାଲେ ଗୁଚା ଛପ ଅନୁରୋଧ ବାହାନାର ଆରୁ ମରୁ କାନାରୁ ମରୁ କାନେଙ୍ଗେରା ଦିନ ଛପାରୁ
2: ଆସବାସ ମାନ ଆର ମୋରଡି ମା ମାନ ହାଲୁ ଗୋଡା ନେ ହେସୁ ବାନେ ମାନ ହେଲେ ବାକି ଯୋଡ଼େ ଫସଲ ହାକମ ହେଲାଙ୍ଗାନ ହାଦୁ ବଚର ବାନେ କରି ଅନ୍ତମ ମହତମ ବୋଲି କରା ଜଙ୍ଗଲ ବନ କାଟେ ବାଛା ବଦମ ହାଇକା ଉଠେ ଖାତର କେ ରହିଲେ ଅନ୍ଦର ଦାମ
0: ଠିକ ଠିକ ଠିକ ଇ ଚାଷ ବାସ ବାଦା ଯେ ନିମେତରା ଏନ୍ଦିର ଏନ୍ଦିର ଚାଷ କାମ ତାର ଏନ୍ଦିର ହେସୁ ଗୁଡ଼ି ଚାଷ ମାନାଲି
2: ଏ ମାତ୍ରା ଆଗଲି ତା ତା ପାଚ ପଚକିର ତା ଲାଲ ହେସୁ ବୋଲେ ଆର ଆରୁ ଗୋଡ଼ା ହେସୁ ବୋଲେ ଆର ହୁଡ଼ା ଗଠିନ ଚାଷ କାମ ଆଲ ଦାମ
0: ହେଲେ ଚାଷ କାମ କୁ ତାନେ ବୁଣି ଗୁଠି ଆର ଯେତେ ଲାଟା ପେସ୍କା କାଦାର ଫେର ୟା ଏନ୍ଦିର କା ପଢ଼ା ଇଦା ଭି କାଲନାର ନିମେତରା ବି ହନ୍ନେ କାମାଲନାର କା ଟ୍ରାକ୍ଟର ତି ହାନି କାମନାର କା ଇ ଯେନ୍ ଆମେ ଗହଲା ଆତିଲି ଯେ ହନୁ କାମନାର ଚାଷ
2: ଆକୁ ଆଗଲି ତ ପୁରୁଖାର ତ ହଲେ ହଲେ ଗହଲା ଇଆଲେ ଆର ଗହଲା ତି ଚାଷ ନାନାଲେ ଆର ଆକୁ ତା ଆଲାର ଯେତେ ଟ୍ରାକ୍ଟର ତି ଚତର ନାନାରୁ ତାରୁ ପଢ଼ାଇ ଦାମନାର ଖାସ ଦାମନାର
0: ଆଉ ନିମ ତ ତେଙ୍କର ନିମି ହାରବୁ କାଦାର ହାରବୁ ତି ଯାହା ଗୁଠି ନାମେ ହାକରି ଖିଚଡ଼ି ହାକରି କା ଅଂସା ହାକରି ଅଡ଼ସ୍କୋ ଏଗୁଡ଼ା ଗୁଠି ବି ନିମେ ମାନି କେ ହଉନି ହାରବୁ ତାରା
2: ହଁ ମାନି ବଡ଼କା ଅଂସା ବାନାର ଭରଣ୍ଡ ଅଂସା ବାନାର ଚେଲାରେ ଅଂସା ବାନାର ହୁଡ଼ା ନି ହାକ୍କା ହେଲେ ଅନ୍ଦର ଦାମ ରୁ ମହ ଦାମ
0: ହଁ ଆରେ ହାରବୁନ୍ତି ଏନ୍ଦିରେ ଏନ୍ଦିରେ ଆର ଫାଡ଼ୁ ଗୁଠି ନିମା ହାକରି ନିମି ହାରବୁନୁ
2: ତେଲା କିଟି ଆଉ ଫଲମୂଲ ବନାଗେନ ହାରଡ଼ା ବାହାଡ଼ା
0: ହଁ ହନେ ଯେତେ ଦାତିଲି ମାନେ
2: ହଁ ଯେତେ ଦାତିଲି ହନେ
0: ମାଦି ମନୁ ରାଇ କାମଲା ନି ଫେତରା
2: ମାଦି ମନୁ ରାଇ
0: ହଁ
2: ମାଦି ମନୁ ରାଇ
0: ହଁ ମାଦି ବି ପେସଦାର
2: ହଁ
0: ଆଚ୍ଛା ଏଇଟା ତ ନୀତିଦିନିଆ କଥାନ୍ ତେଙ୍କ ନାମେ ହାରବୁ ସାଙ୍ଗେ ନାମେ ଯେନ୍ତା ସମ୍ପର୍କ ଆତିଲି ହେଲେ ପାଡ଼ା ପାଟକିନ ଗୁଠି ନି ମେକା ନେକରି ମିଶ୍ର କାରଦାର ଦାତଲଦାର ଯେତେର କାନେ
2: ପାଣାନୁ ଯେତେର କାନେ ମିଶ୍ର କାମରୁ ମିଲିମିଶି ନାଲଖୁନାନ ଦାମ ମିଲିମିଶି ଚାଲର ଦାମ ମିଲିମିଶି ଏକିନସାନ ବେଞ୍ଜା କାଜନୁ ବରଞ୍ଚ ଚାରଲେ ସାଙ୍ଗେ ମେହାନ ଏକର ଦାମରୁ ପାହି ଏତା କାଦା ଆରୁ ଗାନା ବଜାନା ମଞ୍ଚ ହେଲେ ନାଲ ଦାମ ହିଁ ସାଙ୍ଗେ
0: ନାଇଁ ତେଙ୍କର ଯେ ଯେନ୍ ପାହି ଏତା କାଦାମ ବୁଲିକିରି ନେଖିସାନ ଯଦି ବେଞ୍ଜା ମଞ୍ଚା ଏକା କୁକାଗେ ବେଞ୍ଜା ମଞ୍ଚା କୁକୁସ ହେଲେ ନାମେ ଇ କୁଣାର ଗୁଟି ଇନ୍ଦିର ଇନ୍ଦିର ଚିନାର ତାମା ଏନ୍ଦିର ଇନ୍ଦିର ଚିଦାର ଏନ୍ଦିର ଇନ୍ଦିର ପାହି ଏତେ ଦାର ହେଲେ ଏନ୍ଦିର ଇନ୍ଦିର ହଦାର ନି
2: ତିହା ଲାଡ଼କ ହଦାମ ଆନୁ ଆଢ଼ା ଟିକେ ହଦାମ ଆଲୁ ଚାହି ଏନ୍ଦିର ଇନ୍ ବିଲାତି ଯାହା ବି ଜୁଟରା ହେଲେ ଆଦାନ ହଦାମ ଆରୁ କୋସ କେ ଚାହି କୁକାଇ ଗଲେ ଏନ୍ଦିର ନଟା ସାମାନ ହେନ୍ଦ ଦାମର ହଦାମ
0: ହେଲେ ଇନେ ବି ବାନାର କାଜି ଆମେ ନନିକେ ବେଞ୍ଜାମାନାଲି ନିମିଦା ନଟା ଚିଅର ବୁଲିକିରି ହନେ ଏକଲା ବାରି ତେଙ୍ଗନାର ହନେ
2: ତେଙ୍ଗନାର ହି
0: ହଁ ହଁ
2: ଚିଅର ଏନେ ସାମାନ ବାଛକୁ ଚିଦା ମାର ମଲା ହେଲେ ନିଜର ଛାତି ଚିଦା
0: ନା ନିଜର ଯାହା ସୁବିଧା
2: ହଁ ହଁ
0: ହେଲେ ଇ ଯେନ୍ ଚିନା ହନା ଦଣ୍ଡା ରାଇ ଯେ ତେଙ୍ଗନାର ଗୁଠି ଗଲାର ଯେ ଚିନା ହନା ବଦଣ୍ଡା ଯୌତୁକ ଚିଆଲନାର ତା ଭଲ ମାନଲି ଆର ଅଧାର ଯୌତୁକ ଡିମାଣ୍ଡ କାମନାର ବୁଲି ଘୁରି ତେଙ୍ଗାଲନାର ଆମେ କୁଣା ସମ୍ପ୍ରଦାୟ ନୁହନେ ରାଜା କାଇଁ ନିମ ଯେତେବେଳେ ବେଜରକାର ବାକେ ହନେ କିଛି ଯୌତୁକ ଅଚକା ଚିକାର କା ତେଙ୍କା ଚାରତାମ ନିଆଁ ଲିଆର ହନେ କିଛି ଭାଇ
2: ମଲ୍ଲା ଏ ମଲ୍ଲା ନିନାର ମଲ୍ଲା ହି
0: ହଁ
2: ବେଦୁମ
0: ହଁ ଯେତକି ଯାହାର ଯେତକି ଶକ୍ତି ରାଚାର ହେତକି ଚିଆ ଲିଆର
2: ଚିଚାର ହଁ
0: ନିମ ତ ଫିର ବେଞ୍ଜରକାର ଆଉ ଆକମ ହୁସା ନତଲା ନିମେ ନିମେ ଛୋଟେ ବା କେନ୍ତା କଥା ମନେ ଖାତିରି ନିମେ ପଦନ୍ତା କଥା
1: ମାରୁ ଖାତର
0: ବରପାନ୍ତା
1: ହଁ ଖାତରି
0: ହଁ
1: ମାନେ ଛୋଟେ ବକେ ଏସକେ ରାଜ କାମ ଏସକେ କୁଦାଲ କାମ ସାଙ୍ଗେ ସାଥି ନୁ ଆବଡ଼ାନ ହିତୁଆ ଖାତରି ମନେ ଖାତରି ଯେ ହୁଦାରୁ ଶାଶ ଶ୍ୱଶୁର ଅଡ଼ପାନ କିରୋ କାହିଁ ବୁଙ୍ଗା କେରା ଏକା ଗୋଟେ ମହକା ରାଜ ଆତ ଟାଇମ ଗେ ଚାଲରାଲ କାମ ସାଙ୍ଗେ ସାଙ୍ଗେ ଏକା ତରା ହେଲେ କାଲ କାମ ହେଲେ କାଲ କାମ ବିଡ଼ିଓ କୁନା ନିବା ଲାଲ କାମ ଆରୁ ବିଜି ନାନି ବାଲା ହଁ
0: ହଁ ଠିକ ଠିକ ଠିକ ହେଲେ ନିମ ହୁ ବା କେନ୍ ନିମ ପାଠ ସାଠ ପଢ଼ାଲ କର କାମ ହେଲା ହୁ କେନ୍ ନିମେ ତରା ରାଚା କାମ ହେଲା
1: ପାଠ ପଢ଼ାଲେ ଆର ଯେ ହୁଙ୍ଗେ ଏନେ କୁଲି ମାଲା ପାଢ଼ୁରେ ଏ ମା ବସ୍ତା ମାଲା ହି ପାଡ଼ତୁସ ହେଲେ ଆଗଲି ସ୍କୁଲିଆରେ ନାଡ଼ପା ମେହା ବାଦାଲି ଆର ମାଷ୍ଟର ଜମା ହଁ ହେଲେ ଏମ୍ବାସ ବାଚା ଯେ ମାଷ୍ଟର ଏମ୍ହା ପାଡ଼ାନ୍ତା ବରପାନ୍ତା ତେଲି ମାଷ୍ଟର ସେଟା ପାଡ଼ତାଲି ଆସ ହେଲେ ଆସ ବାଚା ଯେ ଏମ୍ହା ବୁଆସ କିନା ଆମେ ଫଗୁଆ ଲକଡ଼ା ହେଲେ ଆଗେ ନାସ ବାଚା ଯେ ନେ ହଉ ଫଗୁଆ ଲକଡ଼ା

0: ତୁମର ଝିକେ ସ୍କୁଲ ଦେବ କି ବାତ ଆସବାକେ ନାଇଁ ନି ହୋ ମୋର ଝି ତ ବଲଦ ଚରଉଛେ କାହିଁ ସ୍କୁଲ ଯିବା ବାତ ସାର୍ ଏମା ବୁଆ ସେମାନ ମାରିଲା ପାଡ଼ତୁ ଏମା ଦାଦା ସିନ୍ ଖାଲି ପାଡ଼ତା ତା ସାର୍ ଏମାନ ଓ ୟୁ ଏଡ଼ା ହାପ ତାଲିଆ ପାଣ ତ ଓ ଏଡ଼ା ସଉଟାଲିଆର ଆରୁ ଆଗେ ତ ଟାଇମ୍ ନୁ ହେନ୍ତା ଏଡ଼ାକେ ପାଞ୍ଚ ସେର ଓ ଏ ପଟେକେ ଦଶ ସେର ଚାଲିଆର ହେଲେ ଆପଣ ଆଗେ ତ କିଡ଼ା କାଙ୍ଗାଲେ ଆଗେ କିଡ଼ା କାଙ୍ଗାଲ ବାକେ ନାଗେ ଆପଣ ଦଶ ଫୁଟ ଓ ହାପ କୁ ନାଗେ ତା ଦଶ ଦଶ ସେର ନୁ ମାନାଲି କୁକା ହାଦୁ ମୁଣ୍ଟା କୁକ ହାଦୁ ଯୋଡ଼େ ହେଲେ ଅଣ୍ଟା ହାଦୁ ଛଅ କାଲାସ ପାଡ଼ଚାଦ ଆର ଅଣ୍ଟା ହାଦୁ ସାତ କାଲାସ କା ଆଠ କାଲର ପାଡ଼ଚାଦ ଆରୁ ଆରୁ ଅଣ୍ଟା ହାଦୁ ଦେଖୁନ୍ ମେଟ୍ରିକ ଲେଖ କିଛି ଆରୁ କୁକ ହାଦୁ ଅଣ୍ଟା ପ୍ଲସ୍ ଟୁ କମଚାସ ଆରୁ ଅଣ୍ଟା ବାର୍କା ବସ୍ ମେଟ୍ରିକ ରୁଖା ସଭା ପାର୍ତାଚ କାମ
1: ହଁ ହଁ ତମେ ବି ମାନେ ହାତ ଦୁବୁଚ ମଞ୍ଜାରିନ କେ
0: ହଁ
1: ହଁ ଇଟା ନାତ ନାତିଣୀ ନିମେ
0: କୁହା କୁକସ୍ କେ ମୁଣ୍ଟା କୁକା
1: ହଁ
0: ଆରୁ ମାଧଲା ସିନ୍ତାର କାମ ବେଞ୍ଜା ମାଧଲି ହାତ ଦୁ କୁକା ହାତ ଦୁକେ ବାବୁ ଅଣ୍ଟା ହାଇ ଅଣ୍ଟା ଆନ୍ତି ଆରୁ ଅଣ୍ଟା ସାନ ମାଧଲି ଗେ ବାବୁ ସଣ୍ଟା ହାଇ ଅଣ୍ଟାର ମୁଣ୍ଟା ଆରୁ ଯୋଡ଼େ ଆରୁ ଅଣ୍ଟା ହାଇ ତାର ଗାମିଦା ମେଟ୍ରିକ ଲେଖିଛି କିଛି
1: ହଁ ହଁ ଇନେ ଅଣ୍ଟା ସୁନ୍ଦର ପରିବାର ଆତଲଦାର ହଁ
0: ଏକଠାଣି ଆତଲଦାର ଭାଗ ଭାଗ ମଲକା ମେ
1: ଆଚ୍ଛା ହନେ ଇନେ ଏରା ଖାତା ହେଲି ଯେ ପାଠ ସାଠ ପାଠ ଚାର ହେଲି ଇନ୍ନାନ୍ତା ହାତ ଦୁ ବୁଚୁର ଗୁଟି ଅଲଗା ମାନା କଲା ତା ଅଲଗା ରାନ୍ନାର ଆରୁ ମା ବୁଆରି ହନେ ପାଖି ରାନ୍ନାର ହେଲେ ନିମ ଏକଠାଣି ଆତଲଦାର ଯା ବାଡି ଟିକା
0: ଥା
1: ଏକା ନିକରି ଯେତିର କି ମନ ମିଶ୍ର କିଛି ଆରୁ ଏକଠାଣି ଆତଲଦାର
0: ନିମ ବାଣି ହାକୁଲା ସେଡୋ ଗନେ ହି ବାନେ ହାକୁଲା ଚାଲ ରାଲଦା ଆରୁ ହାତ ଦୁସ ଗନେ ହି ବାନେ କୁଲା ଚାଲ ରାଲଦା ମେକଲା ଝଗଡା ନା ଝାଟି ନା କିଛି
1: ଆଚ୍ଛା ଆଚ୍ଛା ଯା ହଉ ହନେ ନିମ ଯେତେରେ ମିଳିମିଶିକିରି ରା ଏ କଥାବତ ବି ଯେତେରେ ଆହନା କଥା ଆରୁ ଭଗବାନ ହନେ ଇକିର ନା ଯେତେରେ ଭଲ କିରି ଆରୁ ଇ ଭୂଣିକାର ଯେନ୍ତା ତେଙ୍ଗାଲିଆର ଯେ ବେଞ୍ଜା କାରଜ ମାଞ୍ଜା ହେଲେ ଇ କାନା ବର୍ଣ୍ଣା ଚାଲରି ଆରୁ ଆସନ ବିପା ହି ଏତନାର ତା ହନେ ଯଦି ବେଞ୍ଜା ମାଞ୍ଚକୁ ତା ନାମ ଗୀତ ପାଠଦାତ ନାଲଦାତ ଗୀତ ଗୁତା ଅକ୍କା ଦରକାର
2: ହଁ
1: ଟିକେ ପଦେ ଅଧେ ନିମ ମିଶ୍ରିକିରି ପାହାଡ଼ରେ ହେଲେ ମେନତ ନେ
2: ପାଣ
1: ହଁ

0: ता इन्नता मक्का पुपु झका झका कार्यक्रम बन ईशान मुंजत फेर खाए जेते रिन जुहार।
1: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଆକାଶବାଣୀ ସମ୍ବଲପୁର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ମୋ ଦିଲ୍ କହେ ଇଲୁ ଇଲୁ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ କିଶୋର। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ କୁମାର ବାପି ଏବଂ ଶୈଳଭାମା, ସଙ୍ଗୀତକାର ଦେବୀତୋଷ ଆଚାର୍ଯ୍ୟ, ଗୀତିକାର ଅରୁଣ ମନ୍ତ୍ରୀ, କଥାଚିତ୍ର ତୁ ଆଉ ମୁଁ।

ଶ୍ରୋତାମାନଙ୍କୁ ଏଇଠି ଜଣାଇ ଦେଉଛୁ ସମ୍ବଲପୁରରେ ଅନୁଷ୍ଠିତ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବ ଦମ୍ପତିଙ୍କ ମନ୍ଦିର ଲେଉଟାଣୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରସାର କରିବୁ। 20 ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ ଆପଣମାନେ ଶୁଣିପାରିବେ। ପ୍ରସାରିତ ହେବ ମିଡିୟମ ୱେବ 317.5 ତଥା 945 kHz ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆପଣମାନେ ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଏ ଗୀତଟି ଯେଉଁଠି ତୁ ସେଇଠି ମୁଁ କଥାଚିତ୍ରରୁ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ପାମେଲା ଜୈନ।

ପାର୍ବତୀ ଗୀତଟି ସାନ୍ ଏବଂ ତପମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ। ଗୀତିକାର ନିଜାମ, ସଙ୍ଗୀତକାର ଅଭିଜିତ ମଜୁମଦାର, କଥାଚିତ୍ର ଲଭ୍ ମାଷ୍ଟର।

0: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଏଥର ପ୍ରେମ ୱେଡ୍ସ ପ୍ରିୟା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ, ଗୀତ ରଚନା ବସନ୍ତରାଜ ସାମଲ କଣ୍ଠଦାନ କରିଛନ୍ତି।

0: ଓଡ଼ିଶା ଗସ୍ତତି ଆଇ ଆସୁଛନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲି ରାଷ୍ଟ୍ରପତିଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୂହିକ ଉଦ୍ୟମ ଜରିଏ ଦେଶୁ ସିକିଲ୍ ସେଲ୍ ରୋଗର ମୂଳୋତ୍ପାଟନ କରାଯାଇପାରବା ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଗୋଟିଏ କାର୍ଯ୍ୟକ୍ରମ ଥି ସବୁ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ନୂଆଦିଲ୍ଲୀନ ଆଜି ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା PMBVRY ଅଧୀନ ଥି ପାଖାପାଖି 2,400 କୋଟି ଟଙ୍କା ପ୍ରୋତ୍ସାହନ ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଭିତ୍ରିଆ ଓ ଡିଜିଟାଲ୍ ସେବାନୁ ବଞ୍ଚିତ ଇଲାକାନ ମୋବାଇଲ୍ ସଂଯୋଗକେ ମଜବୁତ କରିବା ଲକ୍ଷ୍ୟ ଥି ଡିଜିଟାଲ୍ ଭାରତ ନୀତି ଜରିଏ 107 ନୂଆ ଜାଗାନ ଜଲ୍ଦି ସ୍ଥାପନା କରାଯିବା 4 ମୋବାଇଲ୍ ଟାୱାର ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଅବସରରେ ବୈଦିକ ରୀତିନୀତି ଥି ଆଜ ପାହାନ୍ତିଆ ବ୍ରାହ୍ମ ମୁହୂର୍ତ୍ତ ଥି ସରିଲା ଦେବଦେବ ମହାଦେବ ମାତା ପାର୍ବତୀଙ୍କର ବିହାଘର ରାତି ଆରମ୍ଭ ହେବା ମହାପୁରୁମାନଙ୍କର ଯାତ୍ରା ବଞ୍ଚବାର ଲାଗି ବ୍ୟବଧାନକେ କମ୍ କରବାର ସିକିଲ୍ ସେଲ୍ ରୋଗ ଥି ସମାନତା ବାର୍ତ୍ତାକେ ନେଇକରି ଆଜି ସାରା ବିଶ୍ୱନେ ପାଳିତ ହେଉଛି ବିଶ୍ୱ ସିକିଲ୍ ସେଲ୍ ଦିବସ ନିଟ୍ ପୁନଃପ୍ରବେଶିକା ପରୀକ୍ଷା ସମୟଥି ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କର ପ୍ରତିବନ୍ଧକେ ଉଚିତ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ ଛାତ୍ରଛାତ୍ରୀଙ୍କ ଲାଗି ଖାସ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍ର ମୂଲ କଲା NTA ଚଲତି ଶିକ୍ଷାବରଷ ଲାଗି ୟୁଜି ସିଟ୍ ସଂଖ୍ୟା ବଢ଼ାଲା ଉଚ୍ଚଶିକ୍ଷା ବିଭାଗ ଭିନ୍ ଭିନ୍ କଲେଜ୍ରେ ବଢ଼ିଲା ମୋଟ 10,372 ସିଟ୍ ପିଲାମାନଙ୍କର ପଢ଼ାବହିତି ଭୁଲ ଛପାକେ ନେଇକରି ମୂଲ ହେଲା ଖାସ୍ କମିଟିର ତଦନ୍ତ କାମ ଇଟାକେ ନେଇକରି ଲୋକସେବା ଭବନ ହେଲା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଫିଫା ବିଶ୍ୱକପ୍ ଥି ଗୁଡ଼ାଲା ଜାରା ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗୋଟିଏ ମ୍ୟାଚ୍ ଥି ଦକ୍ଷିଣ କୋରିଆକେ 1-0 ଗୋଲ୍ଥି ହରାଲା ମେକ୍ସିକୋ ଆଉର୍ ରାଇଜେ ସକ୍ରିୟ ରହିଛେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କାଲବୈଶାଖୀର ପ୍ରଭାବ ଥି ଭିନ୍ ଭିନ୍ ଜିଲ୍ଲାନ ବର୍ଷାର ସମ୍ଭାବନା ରହିଛି ବୋଲି ଅନୁମାନ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଚ୍ନିର୍ ମୁଖ୍ୟ ଖବର ଇନ ଶେଷ ହେଲା ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲୋ 5 ବଜେ
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତିନାଟ୍ୟ ପାର୍ବତୀ ବିହା ରଚନା ବିନୋଦ କୁମାର ପସାୟତ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ

ତୁମ ଦୁହି ପୌରାଣିକର ଶ୍ରଦ୍ଧା ଆଉ ଭକ୍ତି ଦେଖି ହାଇ ମୁଇଁ ମହା ଉତ୍ସତ ହେଉଛେ। ହେଲେ ହେଲେ ମୁଇଁ ମା ଗୌରୀର ହାତ ଦେଖିକରି ଯାହା କହିମି ଥେ ଭଇକରି ଶୁଣି ପାର୍ବ ତ? ହଉ ମା ଗୌରୀ, ତୁମର ହାତଟା ଦେଖୁ ତ ମା। ହଁ।

0: ବଡ଼ା ଭାଇ କରିଥିଲୁ ମହାମୁନି, ବଡ଼ା ଭାଇ କରିଥିଲୁ। ତମର 33 କୋଟି ଦେବତାମାନଙ୍କର ଆଶୀର୍ବାଦ ନୁ ବିଧାତା ଏନ୍ତା ଝିଗୁଟେ ଦେଇଛନ୍ ଆମକୁ।
1: ନାଇଁ ନାଇଁ ମହାରାଣୀ ମୈନାବତୀ,
2: ଜଗତର।

0: ଶୟନ ହେଲୁ ମହାମୁନି, ତୁମର ମୁହର ମଧୁର କଥା ଶୁଣି।
1: ହେଲେ ଗିରିରାଜ,
0: ହେଲେ କଣ ମହାମୁନି?
1: ଏ ଗୌରୀ ମାର ବର ବଡ଼ା ଅଡ଼ୁଆ ହିସାବରଟେ ହେବା।
0: ଅଡ଼ୁଆ ହିସାବର?

0: महामुनि
1: नारायण नारायण
0: महामुनि
1: आहुरी भी अच्छे सुनो।

0: ମା
1: ଗୌରୀ,
0: ମା ନାରଦ ମୁନିର କଥା କେବେ ମିସ୍ ହେଇ ନାଇଁ ପାରେ, ହେଟା ହିଁ ବିଧାତା ମୋର କପାଲେ ଲିଖିଛେ। ତୁମେ କାନ୍ଦିଲେ ଗଗାଲେ ବି କିଛି ଲାଭ ନାହିଁ ମା।

0: ଶୁନ କାମଦେବ ରତି, ଇ ଦେବତାମାନଙ୍କୁ ଆଜି ବହୁତ ବଡ଼ ବିପତ୍ତି ପଡ଼ିଛେ। ସେଥିଲାଗି ସବୁ ଦେବତାମାନେ ମିଶିକରି ତୁମର ପାଖକେ ଆଇଛୁ। ତୁମର ହାତେ ହିଁ ଦେବତାମାନେ ତ୍ରାହି ପାଇବେ।
1: ମୋର ହାତେ ଦେବେନ୍ଦ୍ର।

0: ଦେଖୁଛ ରତି, ଇ କୈଳାଶ ପର୍ବତ କେନ୍ତା ସୁନ୍ଦର ଦିଶୁଛେ। ଆଜ ତ ମୋର ଦୁଇଆଁ ପବିତ୍ର ହେଇଗଲା।
1: ହଁ ଗୋ, ଆମର ବଡ଼ା ଭାଇ ଦେବାଦିଦେବ ମହାଦେବକର କୈଳାଶ ପର୍ବତ କେ ଆସିକରି ଆମର ଜୀବନ ସାଫୁଲ ହେଇଛେ।
0: ହଁ ରତି, ହଁ ତୁମେ ବନେଇ କହୁଛ, ତୁମେ ଠିକ କହୁଛ। ଦେଖ ରତି, କେନ୍ତା ସୁନ୍ଦର ହୁରହୁରିଆ ଧୁକା ସାଙ୍ଗେ ଗମଗମାନୁ ଗମକି ଯାଉଛେ ନାନା ଫୁଲର ମହକ।

청춘의 좋은 대안들 보시지.

ଆମେ ସବୁ ଧ୍ୟାନର ବୋଲେ ଜାଣିପାରୁଛୁ କୈଳାସପତି, ଏହା ଛିନି ପ୍ରଭୁର ମନ ଭିତରେ କାଣ ସବୁ ଭାବନା ହେଉଛେ ଆମେ ସବୁ ଭଲ ଭାବେ ବୁଝିପାରୁଛୁ। ତମେ ଯେତେ ଜଲ୍ଦି ମା ପାର୍ବତୀକି ବିହା ହେବ ସେତିକି ଜଲ୍ଦି ଦେବତାମାନଙ୍କର କଷ୍ଟ ଦୂର ହେବା ପ୍ରଭୁ, ଆର୍ ଶିବ ପାର୍ବତୀଙ୍କର ବିହା ଦେଖିକରି ଆମମାନଙ୍କର ଆଁ ପବିତ୍ର ହୋଇଯିବା ପ୍ରଭୁ।

0: ତମେ ଯାହା କହୁଛ ସେଟା ସୁରସୋଟାକର ମିଛ ନାହିଁ ମା। ଆଚ୍ଛା ତମେ କହ ତ ମା, ହେନ୍ତା ବର୍ତ୍ତେ ପାଇକିରି କାଏଁ ସୁଖ ପାଇବ ଯେ ଗୋଟେ ଠକୁଆର କଥାଟି ପଡ଼ିକିରି ମିଛେ ବାୟ ହେଇଛ? ଇ ତପସ୍ୟା ଫପସ୍ୟା ଛାଡ଼ ଆର କଲେ କଲେ ଘରକେ ଯ।
1: ନାଇଁ ନାଇଁ ଋଷି ମାନେ, ତୁମେ ତ ମୋର ମାନ ମାନ ତ, ଯାହାର ଲାଗି ମୁଇଁ ତପସ୍ୟା କରୁଛି ଆଜି ସେ ମିଶେ ଆସି ଯେତେ ବୁଝାଲେ କେବେ ନାଇଁ ହୁଏ ରାଜି।
0: ନାଇଁ ନାଇଁ ଗୌରୀ ମା, ଭାବି ଦେଖ, ଥରମ ଦେବତାକେ ସାକ୍ଷୀ କରି ଦକ୍ଷ ପ୍ରଜାପତିର ଝିକେ ବିହା ହେଲା, ଆର ସେ ଏନ୍ତା ଅଲଝଟେ ପକେଇ ଦେଲା ଯେ ତାକୁ ଜୀବନ ଗୁଆବାକେ ପଡ଼ଲା। ସେଥିର୍ ଲାଗି କହୁଛେ ମା, ଇଛେନ୍ ବି ସମିଆ ଅଛେ, ତମେ ତାକେ ଭୁଲିଯ।
1: ଭୁଲି ଯିମି ତ କାଣା?
0: ନାଇଁ ନାଇଁ କହିବ ବୋଲେ ତମର ମନ ଜାନି ବରଘର ଆମେ ଠିକ କରିଦେମୁ। ଶାନ୍ତ ସୁନ୍ଦର ହେଇଥିବା, ସବୁ ଫଲଗୁନ ମାନଙ୍କର ଖଦାନ ହେଇଥିବା, ଲୋକେ ତାର ଜୟ ଜୟକାର କରୁଥିବେ, ବୈକୁଣ୍ଠ ଲେଖେ ଜାଗାତି ସେ ରହୁଥିବା, କହିବ ବେଲେ ସେନ୍ତା ବରଟେ ଆମେ ସପ୍ତ ଋଷି ଯେନୁ ବି ଖୋଜି ନୁରିକିରି ତମର ଲାଗି ଆଣିଦେମୁ।
1: ନାଇଁ ନାଇଁ ମୁଇଁ କେବେ ନାରଦ ମୁନିର କଥା ଭୁଲି ନାଇଁ ପାରେ। ତୁମେ ଯାହା କହ ତାହା କହ, ମହାଦେବ ତ ଯେତେ ଅବଗୁଣର ଘର ଆଏ ଆର ବିଷ୍ଣୁ ଯେତେ ଭଲ ଗୁଣର ଖଦା ନାଏ, ହେଲେ ଝାରମନ ଜାଠାନେ ରସେ। ତୁମେ ଯଦି ଆଗ ଭେଟ ପଡ଼ିଛି ତ ବୋଇଲେ ମୁଇଁ ତୁମର କଥାକେ ଗୁରୁଗଏଣ୍ଟ କରିଥିତି। ମୁଇଁ ତ ମହାଦେବ ଲାଗି ଜୀବନଟା ହାରି ଦେଇ ସାରିଲିନ, ଆର ଯେତେ କହିଲେ ହେଲେ ଭେଦବା।
0: ଥୟନ ଥୟନ ଥୟନ ମା ଗିରିଜା, ଥୟନ ଜଗତ ମାତା, ଭଗବାନ କରୁନ ତୁମର ପୁରୁ ମନ ବାଞ୍ଛା। ଗିରିରାଜ ହିମାଳୟଙ୍କର ଜୟ ହେଉ, ଗିରିରାଜ ହିମାଳୟଙ୍କର ଜୟ ହେଉ।
2: ଆସୁନ ଆସୁନ ଆସୁନ ଋଷି, ତୁମର ପାଦେ ମୋର କୋଟି କୋଟି ଜୁହାର।
0: ଉଠ ଗିରିରାଜ, ଭଗବାନ ତୁମର ମଙ୍ଗଲ କରୁନ। ତୁମକୁ ଗୋଟେ ଆନନ୍ଦ ଉତ୍ସବର କଥା ଶୁଣାବାର ଲାଗି ଆଇଛେ।
2: ଆନନ୍ଦ ଉତ୍ସବର କଥା?
0: ହଁ ଗିରିରାଜ, ମା ଗୌରୀର ତପସ୍ୟା ସାଫଲ ହେଇଛି, ଭଗବାନ ଶଙ୍କର ମା ପାର୍ବତୀ ଉପରେ ପ୍ରସନ୍ନ ହେଇଛନ୍, ଆର ବିହା ହେବାର ଲାଗି ମଙ୍ଗି ଯାଇଛନ୍।
2: ଝି ଜନମ ଖରା ଆଜ ମୋର ସାଫଲ ହେଇଗଲା, ଧୟ ହେଇଗଲି ପ୍ରଭୁ, ଧୟ ହେଇଗଲି।
3: ମହାରାଣୀ ମୈନାବତୀ କେନ ଅଛ? ଜଲ୍ଦି ଆସ ଆର ଶୁଣି ଯାଏ ଶୁଭଶୁଭର କଥା।
4: କାଁ ହେଲା ମହାରାଜ, କାଁ ହେଲା ଯେ ଉଷଧ ହେଇକି ଡାକୁଛ ମତେ?
2: ଆରେ ଅତ୍ରିଷିଙ୍କୁ ମୁଡ଼ିଆ ମାର ଆଗ।
4: ଜୁହାର ମୋର ଘେନା କରୁନ।
0: ଅଖଣ୍ଡ ସୌଭାଗ୍ୟବତୀ ହ ମା,
2: ଆମର ଗୌରୀ ମା ତପସ୍ୟା ସାଫଲ ହେଇଯାଇଛେ, ଦେବାଦିଦେବ ମହାଦେବ ଆମର ଗୌରୀ ମା ଉପରେ ପ୍ରସନ୍ନ ହେଇଛନ୍, ଆର ତାଙ୍କର ଇଚ୍ଛାତି ଆମର ଗୌରୀକେ ବିବାହ ହେବାର ଲାଗି ହଁ ବୋଇଲେ ପରେ ଆମର ଘରକେ ମହାଦେବ ଭଗବାନ ଶଙ୍କର ବର୍ତ୍ତିଆ ଆଇବେ, ସେ ଆମର ଜୁହେ ହେବେ। ଆରେ ଜହରେ କିଏ ଅଛ? ଡିଙ୍ଗରା ପିଟି ଦିଅ ପର୍ବତ ରାଇଜର ରାଇ ସାରା। ଆମର ଘରକେ ମହାଦେବ ଯେତେବେଳେ ବରାତ ଆଇବେ, ସମ୍ପରି ଘରେ କଲ୍ଚି ଜାଗର ବସେଇ କରି ହୁଲହୁଲି ଦେଉଥିବେ, ଆନନ୍ଦ ଉତ୍ସବ ମନୁଥିବେ। ଯୋ ଗାଁ ଗାଁ ଯାଇ ରାଇ ସାରା ଡିଙ୍ଗରା ପିଟି ଦିଅ।
5: ମହାରାଣୀ ମୈନାବତୀ, ଆମେ ସେ ବାପ ବରଣ କରବା ଲାଗି ଅର୍ଘ ଥାଲି ମହାଦେବଙ୍କୁ ବଳେଇ କରି ନେମା ବେଦି ସାଲିଏ।
4: ଆସୁଛେ ମହାରାଜ। ନାଇଁ
6: ନାରାୟଣ ନାରାୟଣ ନାରାୟଣ। नारायण जहाँ भी करसन सब संसार मंगल लाई करसन। रानी मैनावती तुम्हें अबुझा नहीं हो, इटा तो महादेव बड़ पन आए।
4: बड़पन मुई जहाँ देखुचे इटा ही तांकर बड़ पन आए।
6: हाँ महारानी, से स्वयं महेश ये सारा धरती मालिक, जार सांग धनेश माने कुबेर ये सारा पृथ्वीर सबु संपत्तिर मालिक, से होचन महादेवंकर जीवन दिया दुई सांग। तथापि तो भगवान शंकर बार द्वारे बुली बुली भीख मागुचन, भिक्षान दे कही करी। इटा गां तांकर बड़पन नुहे रानी मैनावती।
4: हाँ देवऋषि, मुई भगवान शंकर को भूल बुझी, मोर दोष क्षमा कर।
6: नारायण नारायण नारायण, अरे चलो चलो चलो जल्दी चलो बाट बरन करवा, हाउ भगवान शंकर के बेदी साल के आनवा। चलो चलो चलो।

0: ଶୁଣୁଥିଲେ ସମ୍ବଲପୁରୀ ଗୀତିନାଟ୍ୟ ପାର୍ବତୀ ବିହା, ରଚନା ବିନୋଦ କୁମାର ପସାୟତ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ପ୍ରଯୋଜନା ମାନଭଞ୍ଜନ ହୋତା ଏବଂ ପ୍ରଭୁଦତ୍ତ ପ୍ରଧାନ, ସଙ୍ଗୀତାଂଶେ ରୀନା ଦାସ, ଆରତୀ ମିଶ୍ର, ବିଭୂତିଭୂଷଣ ପଟ୍ଟନାୟକ, ଦୟାନିଧି ବେହେରା, ମିତ୍ରଭାନୁ ବିଶ୍ୱାଳ, ପ୍ରଦୀପ କୁମାର ମହାକୁଡ଼, ଶ୍ରୀକାନ୍ତ ମୋହନ ବାରିକ ଏବଂ ଦୁର୍ଗାପ୍ରସାଦ ଭୋଇ। ବିଭିନ୍ନ ଭୂମିକାରେ ଥିଲେ ଅରୁନ୍ଧତୀ ମିଶ୍ର, ତୃପ୍ତି ପଣ୍ଡା, ରେଖା ଉଦ୍ଗାତା, ନରହରି ପଟେଲ, ସୁରଥ ଚନ୍ଦ୍ର ନାୟକ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଦୀନବନ୍ଧୁ ନାୟକ, ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ମାନଭଞ୍ଜନ ହୋତା। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ଅରୁଣ ସେଠ, କୃପାସିନ୍ଧୁ ଗୁରୁ, ଲକ୍ଷ୍ମଣଲାଲ ରାଜପୁତ, ରାମଚନ୍ଦ୍ର ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
0: ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତଟିକୁ ରଚନା କରିଛନ୍ତି ଯୁଗଳ କିଶୋର ଷଡ଼ଙ୍ଗୀ, କଣ୍ଠଦାନ କରିଛନ୍ତି ବିଭୂତିଭୂଷଣ ପଟ୍ଟନାୟକ।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଥିଲେ ବିଭୂତିଭୂଷଣ ପଟ୍ଟନାୟକ, ଗୀତ ରଚନା ଯୁଗଳ କିଶୋର ଷଡ଼ଙ୍ଗୀ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଦୁଇଦିନିଆ ଓଡ଼ିଶା ଗସ୍ତନେ ଆସିକରି ଆଜି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

0: ବୁଆ ଗୋ ଇ ଚଚରଲା ଖରାତି ବାହାରିଲେ ମୁନୁଷ ମରି ନାଇଁ ଯିବ କାଇଁ ରେ।
1: ଯାର କାମ କବାର ଥିବା ସେ କେନ୍ତା କରବା ସେ?
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡ଼େ କଲେ ନାଇଁ ହୁଏ କାଏଁ, ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ, ଅତି ଜରୁରୀ କାମ ଅଛେ ବେଲେ।
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ୍, ଜୁତା ପିନ୍ଧୁନ୍, କଲା ଚଷମା ଲଗଉନ୍, ମୁଡ଼େ ଉଦା ଗାମଛା ଦଉନ୍,
1: ଆର ପାନ ବୁତଲଟେ ଗଲେ ସଙ୍ଗେ ଧରିଥାଉନ୍,
0: ଢିଲା ସୂତା କପଡ଼ା ପିନ୍ଧୁନ୍,
1: ଆର ଅଥା ଲାଗଲା ବେଲେ ଛାଇ ଜାଗା ଦେଖିକରି ଘର ଥାକି ଦଉନ୍।

0: ଦର୍ଶୀ ଧାରା ବିବରଣୀ
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
2: ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11:00-3:00 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣୀ, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ସବୁବେଳେ ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ।
0: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
3: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଗରିମାମୟ ଉପସ୍ଥିତିରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ରୋଜଗାର ମେଳା 2026ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଥିଲେ ଏଷ୍ଟର ମିଞ୍ଜ ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ଆମ ବିଶ୍ରାମ କିଣ୍ଡୁ, ହଲନ ସେୱାନ ଡାଙ୍ଗ, ପରୱାନ କିଣ୍ଡୁ, ବେଲସାଜର ବାଡ଼ା, ଦୟାଲ ବାଡ଼ା, ଫିଲିସିତା ବାଡ଼ା, ଫ୍ରିସିଲକା କିଣ୍ଡୁ, ଜୁନିକା ତିର୍କି ଓ ମାସିଧାନୀ କିଣ୍ଡୁ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର୍ୟର କାହାଣୀ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉगिन करें indiapost.gov.in पर।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଲା। କରିବ 20 ଲକ୍ଷ ଯୁବା ଅପନି ପହଲି ନୌକରି କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନି ପହଲି ନୌକରି ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରକ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ ଚୁକା ହେ।
0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ ଫର ଲୋକାଲ ଏବଂ ଲୋକାଲରୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସରଙ୍କ ଏକ ନଇ ଦୁନିଆ ବନାଇ ହେ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ ହୋ ୟା ଟେକ୍ନୋଲୋଜି ସର୍ଭିସେସ, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସରୋ କି କଳ୍ପନା ବି ମୁସ୍କିଲ ଥି ବେ କରୋଡୋ ୟୁବାଓ କି ଆୟ କା ମାଧ୍ୟମ ବନ ଚୁକେ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ ଓ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହା ଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5-ଦିନିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14 ଜିଲ୍ଲାର 46,000ରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26 ପରୀକ୍ଷା କେନ୍ଦ୍ର ପାଇଁ 108 ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମ ଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ 3 ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନ୍ ହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2 ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ର NDA ସରକାରଙ୍କ 12 ବର୍ଷ ଓ ରାଜ୍ୟରେ ବିଜେପି ସରକାର 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଧାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବଂଶାନୁକ୍ରମିକ ରକ୍ତ ଶିକୁଳି ବା ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ମାସ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ, ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଇଥାଏ। ଏହାକୁ ସିକିଲ୍ ସେଲ୍ ଆନିମିଆ ବୋଲି କୁହାଯାଏ। ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ। କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖା ଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ମଧ୍ୟ ହୋଇଥାଏ। କାମଳ ରୋଗ, ହାତ ଗୋଡ଼ ଫୁଲିବା, ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା, ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ। ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକିଲ୍ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା। ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଏହାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି। ଏକ ଆକଳନ ଅନୁଯାୟୀ ଆଫ୍ରିକା ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 2,15,000ରୁ ଅଧିକ ରହିଛି। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000ରୁ ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13-20 ଜିଲ୍ଲାରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ବଲାଙ୍ଗୀର ଓ ସମ୍ବଲପୁର ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି ସମ୍ପ୍ରଦାୟର ବୋଲି आकलन कराई। आदिवासी व्यापार मंत्रणालय माध्यम सचेतनता एवं परामर्श कार्यक्रम को मध्य अधिक गुरुत्व दिया। आदिवासी तथा अन्यान्य प्रभावित अंचल गुड़िक जातीय सिकिल सेल आनीमिया निराकरण मिशन को व्यापक करा जाई छी। आसंतु आज यह रोग विषय आम समस्ते सचेतन हेबा सह सिकिल सेल मुक्त समाज गठन रे व्रती हेबा।
3: आजर प्रसंगे शुणिले जीवन रक्षा क्षेत्र में व्यवधान को दूर करवा सिकिल सेल चिकित्सार समाधान आणवा आलिख्य मूल्यरंजन मिश्र उपस्थापना आदित्य नारायण दास।
4: एतेबेळे जा शुणुथिले कार्यक्रम रिले करी प्रचार करथुलु आकाशवाणी कटक केन्द्ररु आकाशवाणी संबलपुर। आमर परवर्ती कार्यक्रम संबलपुरी आंचलिक संवाद शुणिपारिबे एही सूचना परे।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂଆ ଭାରତର ପରିଚୟ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଯୋଜନା ଅଧୀନଥି ଦେଲେ 2024 କୋଟି ପ୍ରୋତ୍ସାହନ ଟଙ୍କା। ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପହଞ୍ଚିଲେ ରାଷ୍ଟ୍ରପତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜି ଅଧରାତ ନୁମୁଲ ହେବା ଦେବଦମ୍ପତିଙ୍କ ନଗର ପରିକ୍ରମା। ଆଉ ରାଜ୍ୟର ଭିନ୍ ଭିନ୍ କଲେଜର ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବଢ଼ିଲା ସିଟ୍ ସଂଖ୍ୟା। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂଆ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀ ବିଜ୍ଞାନ ଭବନ ହୋଇଥିବାର ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ପାଖାପାଖି 2400 କୋଟି ପ୍ରୋତ୍ସାହନ ଟଙ୍କା ଦେଇକରି ଶ୍ରୀ ମୋଦି କହିଛନ୍। ଯୋଜନା ଅଧୀନଥି ପାଖାପାଖି 17 ଲକ୍ଷ ରୋଜଗାର ତିଆରି ହୋଇଛି। ସାରା ଦେଶ ଏପତକ 20 ଲକ୍ଷ ଯୁବଗୋଷ୍ଠୀ ନିଜର ପହିଲା ଚାକିରି 6 ମାସ ପୂରା କରିଛନ୍। ଇ ଟଙ୍କା ସେମାନଙ୍କର ଉଜ୍ଜଳ ଭବିଷ୍ୟତକେ ଫଟିକ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଗଲା 12 ବର୍ଷ ଭିତରେ ସରକାର ରୋଜଗାରର ସବୁ ରାହାକେ ମଜବୁତ କରିଛନ୍। ଭିତ୍ତିଭୂମିନୁ ନବସୃଜନ, ବିନିର୍ମାଣନୁ ଡିଜିଟାଲ ଅର୍ଥନୀତି ଆଉ ମହାକାଶନୁ ଷ୍ଟାର୍ଟଅପ୍ ତକ୍ ସବୁ କ୍ଷେତ୍ରଟି ଭରପୁର ସୁଯୋଗ ତିଆରି କରାଯାଇଛି। ଭୋକାଲ ଫର ଲୋକାଲ ଆଉ ଲୋକାଲନୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶେ ରୋଜଗାର ଆଉ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଯୋଜନା ଅଧୀନଥି କେନ୍ଦ୍ର ସରକାର 2 ବର୍ଷ ଭିତରେ 3.5 କୋଟିନୁ ଅତ୍କା ନିଯୁକ୍ତି ତିଆରି ଲକ୍ଷ୍ୟ ରଖିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ପହଞ୍ଚିଛନ୍। ରାଷ୍ଟ୍ରପତି ଏହାଦେ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଭାବେ ପଚାରି ବୁଝିଛନ୍। ଆଉ କିଛି ସମୟ ଆଉଥିରୁ ରାଷ୍ଟ୍ରପତି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକର 113 ଖଣି ପ୍ରଭାବିତ ଗାଁନ ଗୋଟିଏ ବୃହତ୍ ଗ୍ରାମୀଣ ପାଇପ୍ ଜଲ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଇତର ଛଡ଼ା ହାଟ ବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ତରଫୁ ମାତୃଶକ୍ତି ଭବନ, ଗୋଟିଏ ଖାସ୍ ସର୍କିଟ୍ ହାଉସ୍ ଆଉ ରାଇରଙ୍ଗପୁରଠାରେ ନୂଆ ତିଆରି ହୋଇଥିବାର ପୁଲିସ୍ ଜିଲ୍ଲା ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲ ଓଡ଼ିଶା ଗସ୍ତତି ଆସିକରି ପହଞ୍ଚିବାର ଉତ୍ରୁ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହିତ ଗୋଟିଏ ସାଧାରଣ ସଭାତି ଯୋଗ ଦେଇକରି ରାଜ୍ୟର ବିକାଶ ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ହେବାର୍କେ ଥିବାର କାର୍ଯ୍ୟକ୍ରମଟି ଯୋଗଦେବେ। ଏହି ଅବସରରେ 47,600 କୋଟିନୁ ଅତ୍କା ଟଙ୍କା ଖର୍ଚ୍ଚାଥି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରାଯିବା। ପ୍ରଧାନମନ୍ତ୍ରୀ

0: ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରାଯିବା। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂଆ ଭବନ, ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର 24 ଅଟଲ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପିଏମ୍ କିଷାନ ଯୋଜନାର 23 କିସ୍ତି ବାଣ୍ଟିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ହେବାର୍କେ ଥିବାର ଗୋଟିଏ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ 9,44,00,000 ନୁ ଅତ୍କା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟକେ 18,880 କୋଟି ସିଧାସଳଖ ଦେବେ। 2019 ନୁ ଏହି ଯୋଜନା ଥି ଏପତକ ଚାଷୀମାନଙ୍କର ଖାତାକେ ପାଖାପାଖି 4,50,000 କୋଟି ନୁ ଅତ୍କା ଟଙ୍କା ଦିଆଗଲାନ। ଓଡ଼ିଶାନ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ମଡେଲକେ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ୍ ପ୍ରଶଂସା କରିଛନ୍। ଆଇସେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କର କାର୍ଯ୍ୟାଳୟ ବୁଲିକରି ରାଜ୍ୟର ଅଭିନ୍ନ ପ୍ରଣାଳୀ, ପରିଗଣନା ଫର୍ମ ବାଣ୍ଟବାର, ଡିଜିଟାଇଜେସନ୍ ଆଉ ମନିଟରିଂ ବ୍ୟବସ୍ଥା ବାବଦେ ଆଲୋଚନା କରିଥିଲେ। ସେଆଡ଼େ ଭାରତୀୟ ନିର୍ବାଚନ କମିଶନଙ୍କର ପ୍ରମୁଖ ସଚିବ ଏସ୍ପି ଯୋଶୀଙ୍କର ଅଧ୍ୟକ୍ଷତା ଥି ଭୁବନେଶ୍ୱର ମହାନଗର ନିଗମ ଇଲାକାନ ଚାଲିଥିବାର ସଂଶୋଧନ କାମର ସମୀକ୍ଷା ବୈଠକ ହୋଇଯାଇଛି। ଗୋଟିଏ ସଠିକ୍ ଆଉ ସମାବେଶୀ ଭୋଟର ତାଲିକା ତିଆରି ଲାଗି ସେ ସବୁ ଅଧିକାରୀମାନଙ୍କୁ ଧାରି ସମୟ ଭିତରେ କାମ ଶେଷ କରବାରକେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଏପତକ 99.44% ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଥିବା ବେଳେ 66.05% ଭୋଟରଙ୍କର ତଥ୍ୟ ଡିଜିଟାଇଜେସନ୍ ହୋଇସାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କ ନଗର ପରିକ୍ରମା ଯାତ୍ରା ଆଜ ଅଦ୍ରାୟତ୍ନୁ ମୂଲ ହେବା। ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବାଙ୍କ ସହିତ ସହରର ଭିନ୍ ଭିନ୍ ଶିବମନ୍ଦିରନୁ ମହାପୁରୁ ଜଗଜ୍ଜନନୀ ମାତା ପାର୍ବତୀଙ୍କ ସାଙ୍ଗେ ସୁସଜିତ ରଥମାନଙ୍କେ ନଗର ପରିକ୍ରମା ଥି ବାହାରିବେ। ଏହି ନଗର ପରିକ୍ରମା ଯାତ୍ରା ଥି ପାରମ୍ପରିକ ଦୁଲଦୁଲି, ଘଣ୍ଟ, ସମ୍ପର୍ଦ୍ଧା ବାଦ୍ୟ ସାଙ୍ଗେ ରାଜ୍ୟ ଆର୍ ରାଜ୍ୟ ବାହାରୁ ଆସିଥିବା ନାଚ ଗୀତର ଲୋକ କଳାକାରମାନେ ସାମିଲ ହେବେ। ଏ ବାବଦେ ଆମର ସମ୍ବାଦଦାତାଙ୍କର ଗୋଟେ ରିପୋର୍ଟ।
1: ଶେଷ ହେଲା ଦେବଦେବ ମହାଦେବ ଆର୍ ଦେବୀ ପାର୍ବତୀଙ୍କର ବିହାଘର। ସକାଳେ ବ୍ରହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଥିବାର ବେଲ୍କେ ଏବେ କନ୍ୟା ବିଦାୟୀ କାର୍ଯ୍ୟକ୍ରମ ସରିଛି। ସକାଳୁ ବେଲବୁଡ଼ା ତକ ଯୁଗଳମୂର୍ତ୍ତି ବିହାବେ ଦିନ ଦର୍ଶନ ଦେଇଛନ୍। ରାତି ମହାଆଳତୀ ଉତାରୁ ନବଦମ୍ପତି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଲାଗି ନଗର ପରିକ୍ରମାନେ ବାହାରିବେ, ଯେନ୍ଟା ଆବାକେଲ ସନ୍ଧ୍ୟା 6 ତକ ଚାଲ୍ବା। ଇ ନଗର ପରିକ୍ରମାରେ ଦେବଦମ୍ପତିଙ୍କର ଦର୍ଶନ ଲାଗି ଆଜ ରାତିନୁ ଲାଖ ଲାଖ ଶ୍ରଦ୍ଧାଳୁଙ୍କର ସମ୍ବଲପୁରରେ ସମାଗମ ହେବା। ଇତାକେ ଦୃଷ୍ଟିରେ ରଖିକରି ସମ୍ବଲପୁର ପୁଲିସ ବ୍ୟାପକ ବ୍ୟବସ୍ଥା କରିଛେ।
0: ଆଇବା କାଲ ଉପରବେଲା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ହେବାର ତକ ଯାତ୍ରା ଚାଲ୍ବା। ମହାଆଳତୀ ଉତରୁ ଦେବଦମ୍ପତି ମନ୍ଦିର ପ୍ରବେଶ କରବେ। ଗଲା ରାତି ମହାଦେବଙ୍କର ବରାତିନୁ ସମ୍ବଲପୁର ସହର ଗଜଗଜଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜନେଇକରି କହିଛନ୍, ମହାଦେବଙ୍କର କୃପାନୁ ସମକର ଜୀବନ ସୁଖଶାନ୍ତି ଆର୍ ସମୃଦ୍ଧି ଭରିଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବସରରେ କହିଛନ୍, ଶୀତଳଷଷ୍ଠୀ ଉତ୍ସବ ଆମର ଆଧ୍ୟାତ୍ମିକ ଚେତନା ଆର୍ ସାଂସ୍କୃତିକ ଗୌରବର ପ୍ରତିଫଳନ ଆଏ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀ ଶୁଭେଚ୍ଛା ଜନେଇକରି ରାଜ୍ୟବାସୀଙ୍କର ସୁଖଶାନ୍ତି କାମନା କରିଛନ୍। ବୌଦ୍ଧ ସହର ସହିତ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହାଘର ସରିଛି। ଆଜି ଦିନ ସାରା ଦେବଦମ୍ପତି ବିହାବେଦିଥି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍। ଘଣ୍ଟ, ଶଙ୍ଖ, ହୁଲୁଲି, ଦୁଲଦୁଲିଥି ଆଜି ରାତି ଦେବଦମ୍ପତି ନଗର ପରିକ୍ରମାଥି ବାହାରିବେ। ସୁବର୍ଣ୍ଣପୁର ଜିଲ୍ଲାର ଶୀତଳଷଷ୍ଠୀ ମହୋତ୍ସବର ଦେବଦମ୍ପତିଙ୍କର ବିହାଘର କନ୍ୟା ପିତାଙ୍କର ଘର ହିମାଦ୍ରିନଗରନ ଲୌକିକ ରୀତିନୀତି ହୋଇଯାଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥର କୋଶଳେଶ୍ୱର, ଚର୍ଦ୍ଦାର ବାବା କପିଳେଶ୍ୱର, ବୀର ମହାରାଜପୁରର ବାବା ଚମ୍ପେଶ୍ୱର ଆର୍ ଗୋଧନେଶ୍ୱରଙ୍କର ପୀଠମାନଙ୍କେ ଭିଲ୍ ଶିବପାର୍ବତୀଙ୍କର ବିହାଘର ନିର୍ଦ୍ଧାରିତ ଲଗନ୍ତି ହୋଇଯାଇଛି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ରାଇଜେ ଭିନ୍ ଭିନ୍ କଲେଜର ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ସିଟ୍ ସଂଖ୍ୟା ବଢ଼ାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବଢ଼ାବାର ଲାଗି ବିଭାଗ ତରଫୁ ନିଷ୍ପତ୍ତି ନିଆଯାଇଛି। ଭିନ୍ ଭିନ୍ ଶିକ୍ଷା ଅନୁଷ୍ଠାନର କେତେଟା ବିଷୟ ଥି ନାଁ ଲେଖା ଲାଗି ଛାତ୍ରଛାତ୍ରୀମାନଙ୍କର ଚାହିଦାକେ ନଜରଥି ରଖିକରି ଏହି ବିଜ୍ଞପ୍ତି ବାହାରିଛି। ବଢ଼ିଥିବାର ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲନ ଅପଡେଟ୍ କରାଯାଇଛି। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ 1,216 ସିଟ୍ ଆଉ ସରକାରୀ କଲେଜନ 4,684 ସିଟ୍କେ ବଢ଼ିଛେ। ସେନ୍ତା 488 ବର୍ଗ ଅନୁଦାନପ୍ରାପ୍ତ କଲେଜନ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜ ଥି 1,056 ସିଟ୍ ବଢ଼ିଥିବାର ସୂଚନା ମିଳିଛେ। আয়বা রয়বার দিন হবার নিট ইউজি প্রবেশিকা পরীক্ষা লাগি জাতীয় পরীক্ষণ সংস্থান এনটিএ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ

0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଏବଂ ମକାଉ ଓପନ୍ ବ୍ୟାଡ୍ମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ପ୍ରୋତ୍ସାହନ ପ୍ରଦାନ PMVBRY କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହାକି ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ ସରକାରଙ୍କ ଏକ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ପ୍ରୋତ୍ସାହନ ଦେଶବ୍ୟାପୀ 15 ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ ସେହି ଦେଶଗୁଡ଼ିକ ପାଇଁ ସୁଯୋଗ ରହିବ ଯେଉଁମାନେ ଦକ୍ଷ ପ୍ରତିଭାକୁ ପ୍ରୋତ୍ସାହିତ କରିବେ, ନବସୃଜନକୁ ଆପଣାଇବେ ଏବଂ ଗୁଣବତ୍ତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବେ। ଆସନ୍ତା ବର୍ଷଗୁଡ଼ିକରେ ଭାରତର ଯୁବପିଢ଼ି ବିଶ୍ୱସ୍ତରୀୟ ଅଭିବୃଦ୍ଧି, ନୂତନତା ଏବଂ ସ୍ୱାବଲମ୍ବିତାକୁ ଆଗକୁ ବଢ଼ାଇବାରେ ସର୍ବପ୍ରଥମେ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: भारत के युवाओं की क्षमता को भली भांति पहचानने लगी है और ऐसे समय में हमारी कोशिश है कि भारत का हर युवा अपनी क्षमता को अवसर में बदल सके और इसी सोच के साथ प्रधानमंत्री विकसित भारत रोजगार योजना का आरंभ हुआ। यह रोजगार योजना सामान्य तौर पर सोचे जाने वाली रोजगार योजना से बहुत आगे बढ़कर पहली नौकरी पाने वाले युवा के सपनों को शक्ति देने वाली योजना है।
0: ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପ୍ରଥମ ଥର ପାଇଁ ଚାକିରି କରୁଥିବା କର୍ମଚାରୀମାନଙ୍କୁ ସଶକ୍ତ କରିବା ଏବଂ ଯୁବପିଢ଼ି ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି, ଭାରତର ଯୁବପିଢ଼ିଙ୍କ ଆଶା ଆକାଂକ୍ଷା, ଦକ୍ଷତା ଏବଂ ସାମର୍ଥ୍ୟ ହିଁ ଏକ ବିକଶିତ ଭାରତର ପଥ ନିରୂପଣ କରେ। ଏହି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଛି। ପ୍ରାୟ 20 ଲକ୍ଷ ଯୁବକ ଯୁବତୀ ସେମାନଙ୍କର ନୂତନ ଚାକିରିରେ 6 ମାସ ପୂରଣ କରିସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 10 ଲକ୍ଷ ଯୁବକ ଯୁବତୀ ଏହି ଯୋଜନାର ହିତାଧିକାରୀ ଭାବେ ପ୍ରୋତ୍ସାହନ ରାଶି ପାଇଛନ୍ତି। ପ୍ରାୟ 2000 କୋଟି ଟଙ୍କା ସେମାନଙ୍କ ଜମା ଖାତାକୁ ସିଧାସଳଖ ପଠାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ଏମ୍ସ ପକ୍ଷରୁ ଆୟୋଜିତ ଚିକିତ୍ସା ଶିବିରକୁ ଉଦ୍ଘାଟନ କରିଛନ୍ତି। ଏହାସହ ରାଷ୍ଟ୍ରପତି ସେଠାରେ ଥିବା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ମଧ୍ୟ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏକ କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଭାରତର ପ୍ରଥମ ବାଣିଜ୍ୟିକ ସ୍ତରର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ ଲିମିଟେଡ୍ BCGCL ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦୈନିକ 2000 ଟନ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ମନ୍ତ୍ରଣାଳୟ କହିଛି, ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ କୋଇଲା ସମ୍ପଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ NCW ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 18 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ, ବେସରକାରୀ, ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉ ନା କାହିଁକି, ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷୋ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଲିଙ୍ଗ ସମ୍ବେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା, ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷୋ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ, ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ ଯେପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ, ସୁରକ୍ଷିତ ଏବଂ ସମାନ ସର୍ତ୍ତରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ, ଟ୍ରିବ୍ୟୁନାଲ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା, ମହିଳା ବାର୍ ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ପର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା ରପ୍ତାନୀ, ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା, ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ, ବରଂ ରେଳବାଇ, ଇସ୍ରୋ ଏବଂ DRDO ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି, କାରଣ ଏହା ଦ୍ରୁତ, ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଓ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ପ ଗା ୟୁନ୍ଙ୍କୁ ସେ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଓ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ମସିହା ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃ ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିଅନ୍ସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ, ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିବା ବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିଅନ୍ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କର ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକର ହୋଟେଲ, ଢାବା, ଗ୍ୟାରେଜ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଶିଶୁ ଶ୍ରମର କୁପ୍ରଭାବ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବ। ବ୍ଲାକ୍ ଡାଇମଣ୍ଡସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ଉଦ୍ଘାଟନର ସିଧା ପ୍ରସାରଣ ଅବସରରେ 10 ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ଆହୁରି 170 ଜଣଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ସଦସ୍ୟ ପିଛା ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଜିଲ୍ଲାର ପ୍ରାୟ 29,40,000ରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହେବ। ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା 15 ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ର୍ୟାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ ଶିଶୁମାନଙ୍କର ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ବିଶ୍ୱ ଯୁବକେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ରାଲିଟି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ୍ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ୍ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ବର୍ଷ 2047 ପର୍ଯ୍ୟନ୍ତ ଭାରତକୁ ବିକଶିତ ଦେଶ ରୂପରେ ପରିଣତ କରିବା ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ ଦିଗରେ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଆଜି ଆମେ ଚର୍ଚ୍ଚା କରିବା। ଏକ ଦୃଢ଼ ଏବଂ ଆଧୁନିକ ରାଷ୍ଟ୍ରର ଆଧାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପରେ ନିର୍ଭର କରେ। ବିଗତ 12 ବର୍ଷ ମଧ୍ୟରେ ଭାରତ ପରିବର୍ତ୍ତନର ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ସମ୍ପନ୍ନ କରିଛି, ଯେଉଁଥିରେ ନବନିର୍ମାଣ ଆଧାରିତ ବିକାଶକୁ ଦେଶର ପ୍ରଗତିର ଆଧାର କରାଯାଇଛି। ଏହି ଦୃଢ଼ ସଂକଳ୍ପର ପ୍ରମାଣ ଏହା ଯେ ଭିତ୍ତିଭୂମି ସ୍ଥାପନରେ ହୋଇଥିବା ଖର୍ଚ୍ଚ 2014-15 ବର୍ଷରେ 2 ଲକ୍ଷ କୋଟିରୁ 6 ଗୁଣ ବୃଦ୍ଧି ପାଇ 12.2 ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚି ପାରିଛି। ବିଗତ 12 ବର୍ଷ ମଧ୍ୟରେ ଦେଶର ସହର ପରିବହନ ବ୍ୟବସ୍ଥାରେ ବୃହତ୍ ପରିବର୍ତ୍ତନ ଆସିଛି। ଦେଶର ମେଟ୍ରୋ ରେଳ ନେଟୱାର୍କ ପ୍ରାୟ 5 ଗୁଣରୁ ବୃଦ୍ଧି ପାଇ 248 କିଲୋମିଟରରୁ ଆଜି 1100 କିଲୋମିଟରରୁ ଅଧିକ ହୋଇପାରିଛି, ଯାହାଦ୍ୱାରା ସହରରେ ସମ୍ପର୍କ ଏବଂ ଯାତ୍ରୀମାନଙ୍କ ଗମନାଗମନ ସୁବିଧାରେ ଅନେକ ମାତ୍ରାରେ ସୁଗମତା ଆସିଛି। ଏହି ପରିପ୍ରେକ୍ଷୀରେ ପ୍ରତିଦିନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀ ଅଲିସା ନିଜ ଅନୁଭବ ବିଷୟରେ କହିଲେ ଯେ
1: ମେଟ୍ରୋ ଆମ ଜୀବନରେଖା ପାଲଟି ଯାଇଛି ଓ ମୋତେ ପ୍ରତିଦିନ ଅଫିସ ପାଇଁ ଗୁରୁଗ୍ରାମ ଯିବାକୁ ପଡେ, ଯେଉଁଥିପାଇଁ ମୁଁ ମେଟ୍ରୋ ସୁବିଧାର ବ୍ୟବହାର କରେ। ମେଟ୍ରୋରେ ଯାତ୍ରା କରିବା ଦ୍ୱାରା ସଡ଼କରେ ହେଉଥିବା ଟ୍ରାଫିକ୍ ଜାମ୍ରୁ ମୁଁ ରକ୍ଷା ପାଏ।
0: ଭାରତ ଆଜି ବିଶ୍ୱର ସର୍ବବୃହତ ସଡ଼କ ନେଟୱାର୍କ ଥିବା ଦେଶ। ଜାତୀୟ ରାଜପଥ ନେଟୱାର୍କ 2014 ବର୍ଷରେ 91,000 କିଲୋମିଟରରୁ ବୃଦ୍ଧି ପାଇ 2026 ବର୍ଷରେ 1,46,000 କିଲୋମିଟରରୁ ଅଧିକ ହୋଇଯାଇଛି। ପରିବର୍ତ୍ତନର ଏହି ଦୃଶ୍ୟ ରେଲୱେ କ୍ଷେତ୍ରରେ ମଧ୍ୟ ଦୃଷ୍ଟିଗୋଚର ହୋଇଛି। ରେଲୱେ ପାଇଁ ବଜେଟ୍ ବ୍ୟବସ୍ଥା ପ୍ରାୟ 9 ଗୁଣ ବୃଦ୍ଧି ପାଇ ବର୍ଷ 2014-15 32,000 କୋଟିରୁ ବର୍ତ୍ତମାନ 2,78,000 କୋଟି ହୋଇଛି। ଏହି ପୁଞ୍ଜିନିବେଶ ରେଲୱେର ଆଧୁନିକରଣକୁ ଗତି ପ୍ରଦାନ କରିଛି ଏବଂ ଯାତ୍ରୀମାନଙ୍କ ଯାତ୍ରାକୁ ଅଧିକ ସୁବିଧାଜନକ କରିଛି। ଭାରତୀୟ ରେଲୱେର ନୂତନ ଯୁଗର ପ୍ରତୀକ ବନ୍ଦେ ଭାରତ ଟ୍ରେନ୍ ଅଟେ। ବର୍ତ୍ତମାନ ଏହାର 162 ସେବା ଜାରି ରହିଛି, ଯାହାଦ୍ୱାରା ଯାତ୍ରା ସମୟ ଶତକଡ଼ା 45% ପର୍ଯ୍ୟନ୍ତ ହ୍ରାସ ପାଇଛି। ଲକ୍ଷ୍ନୌର ବାସିନ୍ଦା ଏବଂ ବନ୍ଦେ ଭାରତ ଟ୍ରେନ୍ର ନିୟମିତ ଯାତ୍ରୀ କହିଲେ ଯେ ଏହି ଟ୍ରେନ୍ ଅତ୍ୟନ୍ତ ସୁଖଦାୟକ ଏବଂ ଏଥିରେ ଯାତ୍ରା କଲେ ବହୁ ପରିମାଣରେ ସମୟ ବଞ୍ଚିଥାଏ।
2: ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ ହେଲା ଦିନଠୁ ଆମେ ସେଥିରେ ଯାତ୍ରା କରୁ, ଏହାଦ୍ୱାରା ଆମର ବହୁ ସମୟ ବଞ୍ଚିଥାଏ ଏବଂ ବସିବା ସିଟ୍ ଗୁଡ଼ାକ ମଧ୍ୟ ଅତ୍ୟନ୍ତ ସୁଖଦାୟକ। ଏହା ଏକ ବହୁତ ଭଲ ଟ୍ରେନ୍ ଏବଂ ଆମେ ଆଶା କରୁଛୁ ଯେ ସାରା ଦେଶରେ ଏହି ଟ୍ରେନ୍ ଚାଲୁ।
0: ଏହି ସମସ୍ତ ଉପଲବ୍ଧି ମାଧ୍ୟମରେ ଏକ ସମୃଦ୍ଧ ଭାରତ ଆକାର ନେଉଛି, ଯାହା ଆଗାମୀ ବର୍ଷ 2047 ପର୍ଯ୍ୟନ୍ତ ବିକଶିତ ଭାରତ ନିର୍ମାଣର ଶକ୍ତିଶାଳୀ ମୂଳଦୁଆ ସ୍ଥାପନ କରୁଛି।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
1: ନାନୀ ଜୁହାର।
2: ଜୁହାର ଜୁହାର। ଇଏ ବାବୁଇ।
1: ହଁ ନାନୀ।
2: ଆଉ କାଣ ଆଏ ଦେଖ, କେନ୍ତା ଜାକ ଜମକ ପୁରା ଗର୍ଜି ଯାଉଛେ ନେଇ କେଁ?
1: ହଁ ପରେ,
2: ପଡ଼ା ପାଟକି ସବୁଆଡ଼େ କାଣା ଦୁଲଦୁଲେଇ ଯାଉଛେ ଦେଖ ତ। ହେଁ
1: ଗଲ ନା କି ନାଇଁ, କାଲି ରାତି ଦେଖଲ କି ନାଇଁ?
2: ହଁ ଇଏ ଦେ ଯେ ବରଷଟା କର, ଇ ଯେନ୍ ଜେଟ ମାସର ଆମର ଉଜ୍ଜଲ ପଖର ଷଷ୍ଠୀ ନ ଯେନ୍ ଆମର ଶୀତଳ ଷଷ୍ଠୀ ପାଳନ ନେଇ ହଉଛେ କେଁ?
1: ହଁ
2: ଇ ଦିନେ ଦେଖ ଆମର ବିଶେଷ କରି ଆମର ଇ ଯେନ୍ ପଶ୍ଚିମ ଓଡ଼ିଶା ଥି ଗୋଟେ ଇଟା ଧାର୍ମିକ ଆର ସାଂସ୍କୃତିକ ପରବ ଏ ଯେନ୍ ଇଥି କାଣା ହେସି କି, ଇ ଦିନେ ମହାଦେବ ଆର ମାତା ପାର୍ବତୀକର ବିହାଘର ବହୁତ ଜାକଜମକ ଥି ପାଳନ କରାଯାଇଥିସି। ଆର ଗୋଟେ କଥା କାଣା ଜାଣିଛୁ କେଁ?
1: କହନାନି।
2: ଆମର ଚାଷୀ ଭାଇ ବହେନ ମାନେ ଯେନ୍ ବନେ ବର୍ଷା ଟିକେ ବନେ ଫସଲ ଅମଲ ଆର ଚାଷର ଉନ୍ନତିର ଲାଗି ବୋଲ ତ,
1: ବେଲେ ତମେ କହୁଛ କି ମାନେ ମୌସୁମୀକେ ଚାହିଁଥିସୁଁ?
2: ହଁ, ଆମର ଇ ଯେନ୍ ମହାଦେବ ଆର ପାର୍ବତୀ ମାତାନ ଗୁହାରି ଜନେଇଥିସନ୍ ଆର ମୌସୁମୀର ଆଗମନକେ ଯେନ୍ ନେଇକେ ଆଉ ଧରତୀ ମାତା ଆର ଚାଷୀମାନେ ଗଲେ ଖୁସିଥି ସ୍ୱାଗତ କରିଥିସନ୍,
1: କେନ୍ତା ବର୍ଷା ହେବା ଆଉ ଆମର ଫସଲ ବି ସେ ହିସାବରେ ବଢ଼ବା ବୋଲେ।
2: ହଁ, ଅଛରେ ଅଧେ ବର୍ଷା ନେଇ ହେଇଯାଇଥିସି କାଏଁ, ମାଟିଟା ଗଲେ ଉଦା ଉଦା ହେଇଯାଇଥିସି ନ, ଚାଷୀ ଚାଷ କାମ କରବାର୍ ଲାଗି ଆଗକେ ବଢ଼ବା ଲାଗି ସବୁ ସଜବାଜ ଗଲେ କରିଥିସି, ଏନ୍ତା ସବୁ ତ ଭରି ରହିଛେ ଗା ବହେନ।
1: ଆଜି ସକାଳେ ବି ଦେଖଲ କି ନାଇଁ ନାନି, ଟିକେ ଥଣ୍ଡା ନାଇଁ ଲାଗୁଥିଲା?
2: ଏ ଦେ ପାକଟା ତ କିଡ଼େ ସୁନ୍ଦର ଶୀତଳ ପାକ କରିଛେ ଗା ଷଷ୍ଠୀ ଦିନେ ନେଇ କେଁ, ସବୁ ଆମେ ମାନେ ଗଲେ ଖୁସି ଥି ବୁଲାବୁଲି କଲା। ଆର କାଣା କି ହେଲେ, ଇ ଯେନ୍ ଆମର ଚାଷୀ ଭାଇ ମାନଙ୍କର ଯେନ୍ ଚାଷ କାମ କଥା ବୋଲ ତ, ଗାହେ ଗାହେ ଇ ଯେନ୍ ବର୍ଷା ମାସେ କିତନି କେତେ ବର୍ଷା ହେବା ଲାଗି ପୁକ ଯୁଗ ନେଇ ହେଇଯାଏସନ୍ କେ ଫସଲମାନଙ୍କେ, ବେଲେ ଲାଗ୍ଲେ ଆମର ଫସଲଟା ନୁକସାନ ହେଇଥିସି, ହେଲେ ସେଟା ଲାଗ୍ଲେ ଆମେ କେନ୍ତେଇ କରି ତାର୍ନୁ ବର୍ତ୍ତି ପାର୍ମା ଯେ ଆଜିର୍ ଦିନ ଆମର ଚାଷୀ ଭାଇ ବହେନ ମାନେ ଆମର ଯେନ୍ ମହାଦେବ ଆର ପାର୍ବତୀ ମାତା ନ ଗୁହାରି ଗଲେ କରିଥିସନ୍ ଯେ ଆମର ଫସଲଟା କେନ୍ତେଇ କରି ନିରୋଗ ହେଇକରି ହଉ, ପୋକଜୋଗ ନାଇଁ ଲାଗୁନ୍, ଇସବୁର୍ ଲାଗି ଗୁହାରି କରିଥିସନ୍।
1: ହଁ ବେଲେ ବେଲେ ତାହେଲେ ଦେଖ, ଆମେ ବି ଯଦି ଦେଖ୍ମା ଯେତେ ଭଲସେ କଲେ ବି ମାନେ ଯୋଉଟା ଯଦି ତମେ ଯେତେ ଭଲସେ କର, ରୋଗ ପୋକ ଲାଗୁଛନ୍ ହିଁ ଲାଗୁଛନ୍ ନାଇଁ କେ?
2: ହେଲେ ତାର ଆୟ ଉପାୟ ମାନେ ନାଇଁ ରହିଛି କାଏଁ? ଏ ଦେ ଆଜକା ଭେଟ ପଡ଼ିଥିଲୁ ଚିନ୍ତା ଦାଦାର ସାଙ୍ଗେ ବୋଲ ତ, ବେଲେ କଥା ହେଇଥିଲୁ ଯେ ଏ ଦେ ଆସିଲେ ନ ତ ବୈଠକି କେ ଦେଖୁଛୁ କି ନି, ଆଉ ଆଜ୍ଞା ଜନକୁ ବି ଡାକିକରି ଆନିଛନ୍, ହେଲେ ଚିନ୍ତା ଦାଦା କହୁଥିଲେ ଇ ଯେନ୍ ପୋକ ଯୋଗ ବର୍ଷା ଆସିଗଲାନ ଆମର ଚାଷ ବାସେ କେନ୍ତା କର୍ମା କାଣା ଯେ, ମୁଇଁ ବୋଇଲି ଆଜ ଯେନ୍ ଆଜ୍ଞା ଏବେ ତାଙ୍କୁ ତମେ ପଚରାବ ବୋଲିକରି କହିଛେ, ହେଲେ ଏ ଦେ ଆସିଲେ ନ ପଚରଉନ୍ ଆମେ ଶୁନ୍ମା।
1: ହଁ ବେଲେ ଶୁନୁ,
3: ଯେନ୍ସି କିସ୍ମର ଫସଲ ଚାଷ କରବାକେ ଗଲେ ସେ ଫସଲଟା କେନ୍ତାକିରି ଅତକା ଅମଲ ମିଲିପାର୍ବା ଫସଲନୁ, ଆରୁ ଫସଲକେ ରୋଗ ପୋକନୁ କେନ୍ତାକିରି ବଞ୍ଚେଇ ପାର୍ମା ସେଥିଲାଗି ବୋଲିକିରି ସେଟା ଚାଷୀ ଭାଇ ଭଉଣୀମାନଙ୍କର ପହେଲା ମୂଲ କବାରେ। ହେଲେ ଯେତେବେଲେ ବି ଆମେ ଅମଲକେ ବଢ଼ାବାର୍କେ ଯାଉଛୁଁ, ଜୈବିକ ହଉ କି କମ୍ପୋଷ୍ଟ ଖତ ସାଙ୍ଗେ ଆମର ରାସାୟନିକ ସାରର ବି ବ୍ୟବହାର ବେଶୀ କରି କରୁଛୁ, ଆଉ ରୋଗ ପୋକ ଯଦି ଲାଗିଗଲା ବେଲେ ସେଟାକେ ଯଦି ଯେତେବେଳେ ଅସମ୍ଭାଳ ହେଇଯାଉଛେ ରାସାୟନିକ ହିସାବରେ ତାର ଆୟ ଉପାୟ କରିକରି ଆମେ ରୋଗ ପୋକକେ ଆଦ କରୁଛୁ। ହେଲେ ଠିକ୍ ହିସାବରେ ଯଦି ଆମେ ଔଷଧ ନି ଦେମା ସେ ବିଷାନ ଔଷଧଟା କେତେବେଲେ ଖରାପ ବି କରିଦେସି, ସେଥିର୍ଲାଗି ବୋଲିକିରି ଯେତ୍କି ଦରକାର କେନ୍ କିସମେ ପୋକ ଲାଗିଛନ୍ କି ରୋଗ ଲାଗିଛେ ସେ ହିସାବରେ ଯଦି ଆମେ ସମାନ ପରିମାଣରେ ଯଦି ଦେମା ବେଲେ ଆମର ଫସଲର ବି ଉନ୍ନତି ହେଇପାର୍ବା, ଯେନ୍ଟାକି କେନ୍ସିଥିରେ ନୁକସାନୀ କରିନିପାରେ। ହେନ୍ତା ଆଜିର ବୈଠକିନ ଗୋଟେ ଆମର ବିଷୟଟି ଅଛେ, ବିଷୟଟା ହେଲା ବିଷାକ୍ତ ଜୀବନାଶକର ସଠିକ ଓ ନିରାପଦ ବ୍ୟବହାର। ଏ ବିଷୟ ତିନି କହିବାର ଲାଗି ଯାଇଛନ୍ ଆଜ୍ଞା ମୌସୁମୀ ସାହୁ, କୃଷି ଅଧିଦର୍ଶକ, ମୃତ୍ତିକା ପରୀକ୍ଷାଗାର ସମ୍ବଲପୁରଠାରେ କାମ କରୁଛନ୍। ଆକାଶବାଣୀ ସମ୍ବଲପୁର କୃଷି ସଂସାର କାର୍ଯ୍ୟକ୍ରମକେ ଆପଣଙ୍କୁ ପହିଲା ସ୍ୱାଗତ, ଜୁହାର ଆଜ୍ଞା।
4: ଜୁହାର ଆଜ୍ଞା, ପହିଲା ମା ସମଲେଶ୍ୱରୀଙ୍କୁ ମୋର ଜୁହାର ଜଣାଉଛେ, ବୈଠକରେ ଥିବା ସବୁ ଭାଇ ବହେନ ମାନଙ୍କ ମୋର ସ୍ୱାଗତ। ଆଜିର ବିଷୟରେ ଆମେ ଆଗକୁ ଆଜ୍ଞାଙ୍କର ସାଙ୍ଗେ ବଢ଼ମା, ଆପଣ ମାନଙ୍କର ଯେନ୍ତା ସୁବିଧା ବା ଯେନ୍ଟା ଜାଣିଲେ ଆପଣଙ୍କୁ କିଛି କାର୍ଯ୍ୟରେ ଲଗେଇ ପାରିବେ ହେନ୍ତା କିଛି ଆମେ ଆଗକେ ଆଲୋଚନା କର୍ମା।
3: ପହିଲା ଗୋଟେ ଜିନିଷ କହୁଛି ଆଜ୍ଞା, ଏଇ ଯେନ୍ ଆମର ବିଷାନ ଜୀବନାଶକ ବୋଇଲେ କାଣାକେ କହେସନ୍ ସେଟା ଟିକେ ବୁଝେଇ କରି
4: ଆଜ୍ଞା। ଜୀବନ ବେଲେ ଆମେ କାଣା ବୁଝୁଛୁ, ଯାହାନେ ଜୀବଶକ୍ତି ଅଛେ ଆଜ୍ଞା ସେଟାକେ ଆମେ କହୁଛୁ ଜୀବନ। ଫେରେ ଜୀବନାଶକ କାଣା, ନାଶକ ବେଲେ ଯେନ୍ଟା ଜୀବନକେ ନାଶ କରସି ବା ନଷ୍ଟ କରସି, ତ ଜୀବନ

0: ନାଶକଟା ଆମେ କାହିଁ ବ୍ୟବହାର କରୁ? ଆମେ ତ ଜୀବନର ସୃଷ୍ଟି ଆଉ ରକ୍ଷା ଲାଗି କରୁଛୁ ଜିନିଷଟା, ତ ଜୀବ ନାଶକଟା ହେଲା ଯେନ୍ଟା ଆମର କ୍ଷତି କରସି,
1: ଆଜ୍ଞା
0: ଖାସ କରିକିନା ଆମ ଫସଲରେ ଯେନ୍ ରୋଗ ପୋକ ଲାଗ୍ସି, ଯେନ୍ଟା କି ନିୟନ୍ତ୍ରିତ ବାହାରକେ ପଲାସି ଆଉ ଫସଲର କ୍ଷତି କରସି, ଯେନ୍ଟା କି ଚାଷୀ ଭାଇ ବହେନ ମାନେ ଆଗେ ଅସୁବିଧାରେ ପଡ଼ସନ୍, ସେଟାକେ ଆମେ କହିସୁ ବିଷାକ୍ତ ଜୀବନାଶକ। ଯେହେତୁ ଇଟା ବିଷ ହିଁ ଗୋଟେ ଜୀବକେ ନାଶ କରିପାରବା,
1: ଆଜ୍ଞା
0: ତେଣୁ ଜୀବନାଶକଟା ପ୍ରକୃତ ଭାବରେ କହିଲେ ଏଇଟା ଗୋଟେ ବିଷ ଆଏ,
1: ଆଜ୍ଞା ଆଜ୍ଞା
0: ସେଥିଲାଗି ଏଇଟାକେ କୁହାଯାଉଛି ବିଷାକ୍ତ ଜୀବନାଶକ।
1: ଏଟା ତ ବନେ କଥାଟେ କହିଲେ ଆଜ୍ଞା। ଯେ ଗୋଟେ ଜିନିଷ କହନ୍ତୁ, ଆମେ ଯେନ୍ ଫସଲ ଚାଷ କରୁଛୁ, ଫସଲ ନ ରୋଗ ପୋକ ଲାଗୁଛେ,
0: ଆଜ୍ଞା
1: ଆଉ ସେ ରୋଗ ପୋକ କେ ଆୟତ କରବାର୍ ଲାଗି ଆମେ ବିଷାନ୍ ଉଷ ମାନେ ଦଉଛୁ।
0: ଆଜ୍ଞା
1: ଆଚ୍ଛା, ବିଷାନ୍ ଯେନ୍ ଉଷ ଦଉଛୁ, ଏଟା ଆମେ କେହେଲେ ଦଉଛୁ, ନି କଲେ କାଣା ନି ଚଲତା, ସେ ବିଷୟ ଜିନ୍ ଟିକେ କହନ୍ତୁ।
0: ନାଇଁ, ପହଲାରୁ ତ ଆମେ କେବେ ବି ନାଇଁ କହୁ କି ଚାଷୀ ଭାଇ ବହିନ ମାନକେ କି ଜୀବନାଶକ ପ୍ରୟୋଗ କରୁନ୍ ବୋଲି କରି,
1: ଆଜ୍ଞା
0: କିନ୍ତୁ ଯେତେବେଳେ ଆର୍ଥିକ କ୍ଷୟକ୍ଷତି ସୀମା ବଢ଼େଇ ଯାଏସି,
1: ଆଚ୍ଛା
0: ଯେନ୍ଟା କି ମାନେ ଅଧିକ ଲାଗି ଯାଏସନ୍,
1: ଆଜ୍ଞା
0: ଆଉ ଫସଲ ବିଲକୁଲ ଚାଷୀ ଭାଇ ଘରକେ ନାଇଁ ନେବାର ଅବସ୍ଥା ଥିସି, ହେତେବେଳେ ଆମେ ବିଷାକ୍ତ ଜୀବନାଶକ ବ୍ୟବହାର କରବାର୍ ଲାଗି ବାଧ୍ୟ ହେସୁ।
1: ଆଚ୍ଛା, ବୋଲେ ଯେତେବେଳେ ବି ତାମାନେ ଆମର ନୁକସାନଟା ବେଶୀ ହେଇଯିବା,
0: ଆଜ୍ଞା
1: ସେ ସମୟ ଆଜ୍ଞା ଆମେ ଆମର ଯେନ୍ ରାସାୟନିକ ହିସାବେ ଆଜ୍ କରବାର୍ ଲାଗି ବୋଲିକିରି
0: ବ୍ୟବହାର କରା
1: ବ୍ୟବହାର
0: ହେସୁ।
1: କରାଯାଉଛେ। ଆଉ ଗୋଟେ କଥା ଯେ ଆଜ୍ଞା, ଯେନ୍ ଜୀବନାଶକ ଉଷ ଅଛେ, ଇ ସମୟ ଆଗେ ଯେତେବେଳେ ଆମେ ଆମେ ଦଉଛୁ, କେନ୍ ହିସାବେ ତର୍କି କରି ରହିବାର କଥା, ଆମେ ନିଜେ ତମେ ସଜାଗ ହେଇକି ରହିବାର କଥା, ଯେନ୍ଟାକି ଆମର ଉପରେ ନୁକସାନୀ ନେଇ କରିପାରବା।
0: ଆଜ୍ଞା ଦେଖୁନ୍, ଏଇଟା ଯେହେତୁ ଜୀବନାଶକ ନାଁ ଦଉଛୁ, ଏଇଟା ଯଦି ଗୋଟେ ଛୋଟିଆ ଜୀବକେ ନଷ୍ଟ କରୁଛେ, ନିହାତି ଭାବରେ ଆମ ମନୁଷ୍ୟମାନଙ୍କ ଲାଗି ବି ଏଇଟା ଖରାପ ଆଏ,
1: ଆଜ୍ଞା
0: ଚାଷୀମାନଙ୍କ ଲାଗି ବି ଖରାପ ଆଏ, ଯାହା ଜଗତରେ ଜୀବଜନ୍ତୁ ଅଛନ୍ତି ଏଇଟା ଖରାପ ଆଏ। ତ
1: ଆଜ୍ଞା
0: ପହଲାରୁ ତ ଏଇଟା ଆମେ କେବେ ବ୍ୟବହାର କରବାର୍ ଲାଗି ଚେଷ୍ଟା ନାଇଁ କର୍ମା। ଆଉ
1: ଆଜ୍ଞା ଆଜ୍ଞା
0: ଯେତେବେଳେ ମୁଇଁ ଯେନ୍ତା କହିଲି, ଗୋଟେ ସବୁ ଫସଲର ଆର୍ଥିକ କ୍ଷୟକ୍ଷତି ସୀମା ଅଛେ, ସେଟା ଯେତେବେଳେ ନିୟନ୍ତ୍ରିତ ବାହାରେ ହେଇଯାଉଛେ, ଏଇଟାକେ ଆମେ ବ୍ୟବହାର କରବାର୍ ଲାଗି ବାଧ୍ୟ ହଉଛୁ। କିନ୍ତୁ
1: ଓହୋ
0: ଯେହେତୁ ବ୍ୟବହାର କର୍ମା, କିଛିଟା ସତର୍କତା ଅବଲମ୍ବନ କରବାର୍ ଲାଗି ଆମେ ବାଧ୍ୟ ହଉ,
1: ଆଜ୍ଞା
0: ଯଦି ନାଇଁ କର୍ମା ହେଟା ଆମକେ ହିଁ ନଷ୍ଟ କରବାର୍ ଲାଗି ଲାଗ୍ବା।
1: ଆଜ୍ଞା ଆଜ୍ଞା
0: ଯେନ୍ତାକି ପହଲା ହେଲା, ଯେନ ଆମେ ରଖ୍ମା ସେଟା ଗୋଟେ ଏନ୍ତା ଜାଗା ହେବା ଥିବା କଥା ଯେନେ କି ଶୁଖିଲା ଥିବାର କଥା ଆଉ ଉଚ୍ଚା ଜାଗା ଥିବା କଥା, ଯେନ୍ତାକି ଆମର ଘରେ ଥିବା ପଶୁ ପକ୍ଷୀ ଯାହା ପାଳିଛନ୍, ଛୋଟ ପିଲା, ସେମାନଙ୍କର ହାତେ ନାଇଁ ଲାଗୁଥିବାର କଥା।
1: ଆଜ୍ଞା
0: ଆଉ
1: ଆଜ୍ଞା
0: 2 ନମ୍ବର କଥା ହେଲା ଆଜ୍ଞା, ଯେନ୍ ଦିନ ଆମେ ବ୍ୟବହାର କର୍ମା ହେ ଦିନ ହେଇ ସମୟରେ ହିଁ ସେ ଜାଗା ନୁ ଆନ୍ମା,
1: ଆଜ୍ଞା
0: ପହଲାରୁ ଆଣିକିନା ନାଇଁ ଥୋଇ ଦେଇଥାଉ। ହଁ, ଯେନ୍ତାକି ଭାତ ରାନ୍ଧ୍ମା ତ ଚାଉଲ ଆଗୁନୁ ଆଣିକରି ଆମେ କାଢ଼ିକିରି ଥୋଇ ଦେଇଥିମା।
1: ଆଜ୍ଞା
0: ଆଉ ଗୋଟେ ଜିନିଷ ହେଲା, ଯେତେବେଳେ ଆମେ ସେଟା ଦ୍ରବଣଟା ପ୍ରସ୍ତୁତ କର୍ମା, ସବୁ କୀଟନାଶକ ବା ଜୀବନାଶକରେ ଗୋଟେ ଇନଷ୍ଟ୍ରକ୍ସନ୍ ଲାଇନ୍ ଥିସି, ସୂଚନା ପତ୍ର ଥିସି ଆଜ୍ଞା,
1: ଆଜ୍ଞା
0: ହେଟା
1: ଆଜ୍ଞା
0: ଠିକ୍ ଭାବରେ ପଢ଼୍ମା। ଯଦି ନାଇଁ ପଢ଼ି, ଯିଏ ପଢ଼ି ଜାଣିଛେ ତାହାଙ୍କୁ ପଚରାମା
1: ଆଜ୍ଞା
0: ଯେ ଇନ କାଣା କାଣା ଲେଖା ହେଇଛେ, କେନ୍ତା କରି ଆମେ ଇଟା ଦ୍ରବଣଟା ପ୍ରସ୍ତୁତ କର୍ମା। ତାପରେ ଇଟା ଦ୍ରବଣଟା ଆମେ ପ୍ରୟୋଗ କରିବା ଲାଗି ଆମକୁ ଗୋଟେ ସ୍ପ୍ରେୟର ଦରକାର ହେସି,
1: ଆଜ୍ଞା
0: ସିଞ୍ଚନ ଯନ୍ତ୍ର,
1: ଆଜ୍ଞା
0: ତ ସେ ଯନ୍ତ୍ରଟା ବି ଠିକ୍ ଅଛେ କି ନାଇଁ ଦେଖ୍ମା। ଯେନ୍ତାକି ଇଟା ତ ବର୍ଷ ଯାକ ଆମର କାମରେ ନାଇଁ ଆସେ ନା,
1: ଆଜ୍ଞା
0: କେନ
1: ଆଜ୍ଞା
0: ପକେଇ ଦେଇଥିସି ଚାଷୀ ବ୍ୟବହାର ପରେ, କେନ ଜଙ୍କ ଲାଗି ଯାଇଥିବା, କାଣା ହେଇଥିବା, ତାକେ ଭଲ କରି ପୁଛାପୁଛି କରି କରି ସଫା କରି କରି ଯନ୍ତ୍ରଟା ଠିକ୍ ଅଛେ କି ନାଇଁ ଆଗ ପାଣି ଦେଇକିରି ପରୀକ୍ଷା କର୍ମା। ତାପରେ ଆଜ୍ଞା ସବୁନୁ ବଡ଼ ଜିନିଷ ହେଲା, ଯେନ୍ତାକି ଛୋଟ ପିଲା କି ଘରର ବୟସ୍କ ଲୋକ, ସେମାନଙ୍କୁ ଏଇଟା କେବେ ଆମେ ପ୍ରୟୋଗ କରିବାର ଲାଗି ନାଇଁ ଦଉ।
1: ଆଜ୍ଞା
0: ଯାହା ଦେହରେ ଟିକେ ବଳ ଥିବା ଆଉ ଯିଏ ଟିକେ ଜାଣିପାରୁଥିବା, ଜ୍ଞାନ ଥିବା, ହେନ୍ତା ଲୋକ ହିଁ ଏଇ ସିଞ୍ଚନ ଯନ୍ତ୍ରଟା ବା ସ୍ପ୍ରେୟରଟା ପ୍ରୟୋଗ କରିବେ। ତାପରେ ଗୋଟେ କଥା ହେଲା ଆଜ୍ଞା, ଇଟା ପରିବେଶକେ ଯେତିକି ଦରକାର,
1: ଆଜ୍ଞା
0: ମାନେ ଗୋଟେ ଅନୁମୋଦିତ ଡୋଜ୍ ଅଛେ, ଯେନ୍ତାକି ଆପଣଙ୍କୁ ଜ୍ୱରଟେ ହେଇଛେ, ତ ଆପଣ ଡକ୍ଟର ଦେଖାଲା ପରେ କେତିକି ପାୱାରର ମେଡିସିନଟା ଖାଇବେ
1: ଆଜ୍ଞା
0: ସେ ହିସାବରେ ଖାଉଛନ୍, ତ ଆମେ ନା ଜ୍ୟାଦା ନା କମ୍, ଆପଣଙ୍କ ରୋଗକୁ ଦେଖିକରି ଆପଣ ସେଇଟା ପରାମର୍ଶ ନେଇକରି, ଆମର କୃଷି କର୍ମଚାରୀମାନେ ଅଛନ୍, ଅଫିସର ମାନେ ଅଛନ୍,
1: ଆଜ୍ଞା ଆଜ୍ଞା
0: ପରାମର୍ଶ ନେଇକରି ସଠିକ୍ ପରିମାଣର ଡୋଜ୍ଟା ଆପଣ ବ୍ୟବହାର କରିବେ,
1: ଆଜ୍ଞା
0: ଯେନ୍ଟାକି ଆମେ ଅନୁମୋଦିତ, ଯେନ୍ଟା ପରିବେଶକେ ସହାୟକ ହେବା।
1: ଆଜ୍ଞା
0: ଆଉ ତାପରେ ଯେତେବେଳେ ବ୍ୟବହାର କରିବେ, ସବୁନୁ ମୁଖ୍ୟ ଜିନିଷ ହେଲା, ଆପଣ ମୁହଁରେ ମାସ୍କ ଲଗାଇବେ,
1: ଆଜ୍ଞା
0: ହାତରେ ଗ୍ଲୋଭ୍ସ ପିନ୍ଧିବେ, ଦେହରେ ଗୋଟେ ଗୋଡ଼ରୁ ମୁଣ୍ଡ ଯାଏ ଆପ୍ରନ୍ ପିନ୍ଧିବେ,
1: ଆଜ୍ଞା ଆଜ୍ଞା
0: ମୁଣ୍ଡରେ ଗୋଟେ ଟୋପି ଲଗାବେ, ଫୁଲ୍ ଜୋତା ପିନ୍ଧିବେ, ଯେନ୍ତାକି ଶରୀରକେ ପୁରାପୁରି ଆପଣ ଢାକି ଦେବେ,
1: ଆଜ୍ଞା ଆଜ୍ଞା
0: ଯେମିତି ଆପଣ ଶରୀରରେ ପଡ଼ିଲେ କିଛି କ୍ଷତି ନାଇଁ ହୁଏ। ତାପରେ ଯେତେବେଳେ ଆପଣ ଏଇଟା ପ୍ରୟୋଗ କରିସାରିବେ ଆଜ୍ଞା, ଭଲ୍ କରି ନିଜେ ବଢ଼ିଆ କରି ସାବୁନରେ ଗାଧେବେ, ଆଉ ସେ ଡ୍ରେସ୍ଟା ଅଲଗା ଜାଗାରେ ଯେନ୍ ପୋଷାକଟା ପିନ୍ଧିଥିବେ
1: ଆଜ୍ଞା ଆଜ୍ଞା
0: ରଖିକିରି ସଫା କରିବେ। ତାପରେ ହେଲା, ଯେତେବେଳେ ଆମେ ପ୍ରୟୋଗ କରିବା, ପାଖରେ ପାଣି, ସାବୁନ, ଗାମୁଛା ରଖିଥିବା,
1: ଆଜ୍ଞା
0: କେତେବେଳେ ବି ଏମର୍ଜେନ୍ସି ଆମକୁ ଦରକାର ପଡ଼ିପାରେ। ଆଉ ଗୋଟେ କଥା ହେଲା, ସେ ଯେତେବେଳେ ପ୍ରୟୋଗ କରୁଥିବା, କି କିଛି ଖାଇବା ନାଇଁ, ପାଣି ବି ନାଇଁ ପିଉ, କି କିଛି ଯେନ୍ତା କି ଖରାପ ଅଭ୍ୟାସ ଥିସି, କାର ବିଡ଼ି ସିଗରେଟ ଏନ୍ତା ବି ଖାଇସନ୍, ସେ ଜିନିଷଟା ସେ ସମୟରେ ଦୟା କରି କରି ନାଇଁ କରବେ। ଆଉ ଗୋଟେ ନାଜାଲର ସ୍ପ୍ରେୟରରେ ନାଇଁ ବାହାରବାର ହେଲେ ମୁହଁରେ ବି କିଛି କିଛି ଲୋକ ଫୁକି ଦେସନ୍, ସେ ଜିନିଷ ମାନେ ବିଲକୁଲ ନାଇଁ କରବେ। ଯେହେତୁ ଏଇଟା ଗୋଟେ ଜୀବନ ନାଶକ ବୋଲି ଆମେ ନାଁ ଦେଇଛୁ, ଏଇଟା ଆମକୁ ବି ବହୁତ ପ୍ରକାର କ୍ଷତି କରବା। ଆଉ ଗୋଟେ କଥା ହେଲା, ଯେନ୍ ଦିଗରେ ପବନ ବହୁଥିବା ସେ ଦିଗରେ ହିଁ ଆମେ ଏଇ ଜିନିଷକେ ଯିବା, ପବନର ବିପରୀତ ଦିଗରେ ଏଇଟା କଲେ ଆମର ଆଡ଼କେ ହିଁ ସେଟା ଆସବା। ତାପରେ ଯେତେବେଳେ ହେଲା କି ଅଧିକ ମାନେ ଉତ୍ତାପ ଥିବା, ଖରା ଥିବା, ପବନ ବହୁଥିବା, ସେନ୍ତା ସମୟରେ ଏଇଟା ଆମେ ପ୍ରୟୋଗ ନାଇଁ କରୁ। ଯଦି ପ୍ରୟୋଗ କରିଥିବା 3 ଘଣ୍ଟା ଭିତରେ ବର୍ଷା ହେଲା, ସେଟା ଧୋଇ ହେଇଯିବା, ଆମକୁ ଆଉ ଥରେ ସେଟା ସ୍ପ୍ରେୟର କରବାରକେ ପଡ଼ବା। ତ ପାଣିପାଗକୁ ଆଖିରେ ନଜର ରଖିକରି ଏଇଟା ଟିକେ ପ୍ରୟୋଗ କରବାରକେ ପଡ଼ସି।
1: ଏଟା ତ ବନେ କଥାଟେ କହିଲେ ଯେ ଆମେ ଯେତେବେଳେ ବି ଇ ଉଷ ଆନୁଛୁ, ପହିଲା ଯେନ୍ ଜାଗାନ ରଖୁଛୁ କେନ୍ସି ଛୁଆ ପିଲା ନି ଦେଖବାର କଥା, ନି ପହଞ୍ଚି ପାରୁଥିବାର କଥା, ତାପରେ ଆମେ ତ ଛେଲ ମେଢି ଗାଏ ଦାମୁର ପୋଷୁଛୁ, ଇ ପଶୁ ଜନ୍ତୁ ମାନେ ବି ସେଟାକେ ନି ପହଞ୍ଚି ପାରବା, ସେମାନେ ତ ନି ଜାନି ଯେ ଏଇଟା ଉଷ ବୋଲି କେତେ ଯଦି ଚାଟି ନେବେ କି ଖାଇ ନେଲେ ଜୀବନ ପଳେଇଯିବା। ଏଇଟା ତ ବହୁତ ବଢ଼ିଆ କଥାଟେ କହିଲେ। ଆର୍ ଗୋଟେ କଥା କହୁନ୍ ଯେ ଆଜ୍ଞା, ଆମର ଯେତେବେଳେ ବି ଧାନ ଚାଷ ତ ପ୍ରାୟ ବଡ଼ ଭାଗ ଚାଷୀ ଭାଇ ଭଉଣୀ ମାନେ କରୁଛନ୍, ଆର୍ ଧାନ ଫସଲ ନ ଯେତେବେଳେ ବି ଉଷ ଆମେ ଦଉଛୁ, ଖାଲି ଆମର ଲାଗି ବିପଦ ସେ ଦେଖୁନ୍, ସେନ ଯେନ୍ ଥିବେ କେଚୁଆ ଟାଣୁ ବୋଲି କରିକିରି ସାପ ଝୁରି ଘୁଲି ଆରୁ ଯେନ୍ ବ୍ୟାଙ୍ଗ ଇ ସବୁ ବି ମରିଯାଏସନ୍। ଧାନ ଫସଲ ନ ଯେତେବେଳେ ବି ଉଷ ଦଉଛୁ, ଧାନ ଯଦି ରୋଗ ପୋକ ଲାଗିଯାଉଛନ୍ ବୋଲେ ସେ ସମୟକେ କେ ହିସାବରେ ତାମାନେ ଉଷଟା ଦେବାର କଥା ଟିକେ କହନ୍ତୁ।
0: ହଁ, ଆମର ଅଞ୍ଚଳରେ ଯେହେତୁ ଆମେ ବହୁତ ଧାନ ଚାଷୀ ଅଛୁ, ଆଉ ଧାନ ଉପରେ ହିଁ ବେଶୀ ନିର୍ଭର କରୁଛୁ ଚାଷ ଉପରେ, ତ ଆମେ ଧାନ ଚାଷରେ କେନ୍ତା କରି ଭାବରେ ଜୀବନାଶକଟା ପ୍ରୟୋଗ କର୍ମା ସେ ବିଷୟରେ ଟିକେ ଆଲୋଚନା କର୍ମା। ତ ଆମେ ପହିଲା ହେଲା, ଜୀବନାଶକ ତ ପକାବାର ଲାଗି ବିଲକୁଲ କେହି ଆଗ୍ରହୀ ନାଇଁ ହବାର କଥା, କିନ୍ତୁ ଯେନ୍ତା କହିଲି କି ନିୟନ୍ତ୍ରଣ ବାହାରେ ହେଇଗଲେ ଆମେ ବାଧ୍ୟ ହଉଛୁ ପ୍ରୟୋଗ କରବାର ଲାଗି। କିଛି କିଛି ନିହାତି ଭାବରେ ଖରାପ ଜୀବ ମରିବା ସାଙ୍ଗରେ ଭଲ ଜୀବ ବି ଏଥିରେ ନଷ୍ଟ ହେଇଯାଉଛନ୍, ତେଣୁ ଫାଷ୍ଟ କଥା ହେଲା ଆମେ ଅନୁମୋଦିତ ପରିମାଣ ଆଜ୍ଞା ଯେତିକି ଦରକାର ହେତ୍କି ହିଁ ପ୍ରୟୋଗ କର୍ମା, ଯେନ୍ଥିରେ କି ଯେନ୍ଟା ନଷ୍ଟ କରୁଥିବା ଜୀବ ମରିଯାଉନ୍, ଆଉ ଭଲ ଜୀବ ମାନେ ବଞ୍ଚିକରି ରହୁନ୍, ସେଟା ତ ଆମର ପହିଲା ଲକ୍ଷ୍ୟ ହବାର କଥା। ଆଉ ତାପରେ 2 ନମ୍ବର କଥା ହେଲା, ଆମେ ଯେନ୍ ସ୍ପ୍ରେୟରେ ଯେନ୍ ଉଷରେ କାଣା ମିଶାସୁ, ପାଣି ମିଶାସୁ ଆଜ୍ଞା, ତ ସେ ପାଣିର ଡୋଜ୍ଟା ଯଦି ଠିକ୍ ରହିଲା ତାହେଲେ ତା ବିଷାକ୍ତ ପରିମାଣଟା ଆମର ନିୟନ୍ତ୍ରିତ ଭାବରେ ରହିବା। ଯେନ୍ତାକି ଆମେ 2ଟା ସିଞ୍ଚନ ଯନ୍ତ୍ର ଆଜ୍ଞା ବ୍ୟବହାର କରୁଛୁ, ଗୋଟେ ହେଲା ହସ୍ତଚାଳିତ ଆଉ ଗୋଟେ ଶକ୍ତି ଚାଳିତ। ତ ଧାନ ଲାଗି ଖାସ କରି ତଳି ଘେରାରେ ଯେତେବେଳେ ଆମେ ବ୍ୟବହାର କରୁଛୁ ଜୀବନାଶକଟା, ତ ହସ୍ତଚାଳିତ ଆଉ ଶକ୍ତି ଚାଳିତ 2ଟା ଯାକ ସିଞ୍ଚନ ଯନ୍ତ୍ରରେ 500-600 ଲିଟର ପାଣି ଦେମା ଆଜ୍ଞା ଆମେ। ଆଉ ତାପରେ ଧାନଟା ଯେତେବେଳେ ରୋଇବାର 30 ଦିନ ହେଇଯାଉଛେ, ସେତେବେଳେ ଆମେ ହସ୍ତଚାଳିତରେ 200-300 ଲିଟର ପାଣି ମିଶାମା, ଆଉ ଶକ୍ତି ଚାଳିତରେ 90 ଲିଟର ପାଣି ମିଶାମା। ଆଉ ଯେତେବେଳେ 30-50 ଦିନ ରୋଇବାର ଦିନ କ୍ରସ୍ କରିଯାଉଛେ, ସେଥିରେ ଯେନ୍ ଜୀବନାଶକଟା କର୍ମା, ହସ୍ତଚାଳିତରେ 500-600 ଲିଟର ପାଣି, ଆଉ ଶକ୍ତି ଚାଳିତରେ ଆମେ 120 ଲିଟର ପାଣି ମିଶାମା। ଆଉ ଯେତେବେଳେ 50 ଦିନ କ୍ରସ୍ କରିଯାଉଛେ, ସେତେବେଳେ ହସ୍ତଚାଳିତ ସିଞ୍ଚନ ଯନ୍ତ୍ରରେ 300-800 ଲିଟର ପାଣି, ଆଉ ଶକ୍ତି ଚାଳିତ ସିଞ୍ଚନ ଯନ୍ତ୍ରରେ 180 ଲିଟର ପାଣି ମିଶାମା। ଯେନ୍ଟାକି ପାଣିର ଡୋଜ୍ଟା ଯଦି ଠିକ୍ ରହିଲା ଆଜ୍ଞା, ବିଷାକ୍ତଟା ଠିକ୍ ରହିବା, ଯେନ୍ଟାକି କହିଲେ ଆପଣ ଉପକାରୀ ଜୀବ ଗୁଡ଼ାକ ନଷ୍ଟ ନାଇଁ ହୁଅନ୍, ଯେନ୍ଟା କ୍ଷତି କରସନ୍ ସେଟା ପହିଲା ନଷ୍ଟ ହେଇଯିବେ। ଆଉ ଏଇଟା ତ ଗଲା ପାଣି ଆଉ ଔଷଧର ଅନୁମୋଦିତ ଡୋଜ୍ଟା। ଆଉ ଧାନ ଲାଗି ଖାସ କରିକିନା, ଧାନ ଯେତେବେଳେ ଫୁଲ ଉଡ଼େଇବା ସମୟ ଥିସି ଆଜ୍ଞା, ସେତେବେଳେ ଆମେ କେବଳ ଉପରବେଳି ବା ସନ୍ଧ୍ୟାରେ ହିଁ ଏଇଟା ଆମେ ବ୍ୟବହାର କର୍ମା, ସେଟା ବୈଜ୍ଞାନିକମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେଇଛେ ସମୟଟା। ଆଉ ଗୋଟେ ଆମର ମୁଖ୍ୟ ପୋକ ଯେନ୍ଟାକି ମାଟିଆ ଗୁଣ୍ଡି ଆଉ ଧଳା ପିଠିଆ ଗୁଣ୍ଡି ପୋକ ଲାଗି ଧାନ ଗଛ ମୂଳକୁ ସ୍ପ୍ରେ କର୍ମା, ବେଶୀ କାମ କର୍ବା ହେଟା। ଆଉ ଗୋଟେ ଆମର ଦାନାଦାର କୀଟନାଶକ ଥିସି, ସେଟା ଯେତେବେଳେ ପକାମା, ସେଟା 7.5 ସେଣ୍ଟିମିଟରରୁ ଜ୍ୟାଦା ପାଣି ନାଇଁ ରହିବାର କଥା, ଆଉ ପାଣିଟା ମିନିମମ 3 ଦିନ ତକ ହେନ ରହିବାର କଥା ଜମିରେ। ଆଉ ଗୋଟେ ଅଛେ ତରଳ କୀଟନାଶକ ହେନ୍ତା, ତ ସେଟା ବି କଲାବେଳେ ତରଳ ଆଉ ଗୋଟେ ହେଲା ସେଚିତ ଗୁଣ୍ଡକୁ ଅଲଗା ଅଲଗା ପାଣିରେ ମିଶେଇକିନା ସିଞ୍ଚନ କର୍ମା। ଆଉ ସ୍ପ୍ରେର ଧର ଯେନ୍ଟାକି ଆଗରୁ କହିଥିଲି, 3 ଘଣ୍ଟା ଭିତରେ ଯଦି ବର୍ଷା ହେଲା ଆଜ୍ଞା, ତାକେ ଆଉ ଥରେ ଆମକୁ ସ୍ପ୍ରେ କରବାରକେ ପଡ଼ବା, ନହେଲେ ସେଟା କାମ ନାଇଁ ଦିଏ।
1: ଆମେ ବିଷାନ ଯେନ୍ ଉଷଟା ଥିବା ସେଟା ପଲେଇଯିବା, ପାଣି ଧୋଇ ହେଇଯିବା।
0: ଆଉ ସ୍ପ୍ରେ କରିସାରିଲା ପରେ ଯେନ୍ ଟିକେ ବଳି ଯାଇସି, ସେଟାକେ କୌଣସି ବନ୍ଧ ପୋଖରୀ କି ଏଣେ ତେଣେ ନାଇଁ ଫିଙ୍ଗୁ, ସେଟା କାଣା କର୍ମା, ଗୋଟେ ଗାତ କରିକରି ଫିଙ୍ଗମା, ତାକେ ପୁତି ଦେମା, ଆଉ ତାପରେ ସ୍ପ୍ରେୟରକେ ଭଲ କରି ସଫା ସୁତୁରା କରିକରି ଧୋଇ କରିକରି ଆଣିକରି ସେଟା ବି ଘରେ ଯେନ୍ତା କେହି ତାହାରି ସାଙ୍ଗେ ନାଇଁ ଲାଗ, ଦୂରିଆ ଆମେ ତାହାକେ ରଖବାରକେ ଚେଷ୍ଟା କର୍ମା।
1: ଏଇଟା ତ ବନେ କଥାଟେ କହିଲେ ଆଜ୍ଞା, ଯେ ଯେତେବେଳେ ବି ଆମର ଉଷଟା ଅଗଲି ଯାଇସି, ଯେନ୍ କ୍ଷେତ ଢୁଡ଼ା ମାନେ ଥିସି, ସେ ଢୁଡ଼ା ନଇ ମାନେ ସବୁ ଚାଷୀ ଭାଇ ମାନେ ପ୍ରାୟତଃ ମାନେ ସେନ
0: ଗୋଟେ ଢୁଡ଼ା ତିଆରି କରିବେ, ଢୁଡ଼ା ତିଆରି କରିବେ, ସେନ ଫିକିବେ, ସେ ଗାଡ଼କେ ଫେର ପୁତି ଦେବେ।
1: ଆଜ୍ଞା ଆଜ୍ଞା,
0: ବାହାରିଆ ପଶୁ ଜନ୍ତୁ କେହି ଯେନ୍ତା କାହାରି ସଂସ୍ପର୍ଶରେ ନାଇଁ ଆସେ।
1: ହଁ, ଏଇଟା ତ ଗଲା ଆଜ୍ଞା। ଯେ ଆଉ ଗୋଟେ କଥା, ଏଇ ଯେନ୍ ଆମର ଲଟାମରା ଯେନ୍ ହଉଛି, ଆମର ବେଶୀ କରି ଯଦି ଘାସ ଲଟା ହେଇଯାଉଛେ ବେଲେ ଯେନ ସମ୍ଭଲେଇ ନେବାର ଆମର ଘିଚି କରି ଆମର ତାମାନେ କଲେ ତ ବେଶୀ ଖର୍ଚ୍ଚା ହେଇଯାଉଛେ, ନୁକସାନ ହେଇଯାଉଛେ, ଲୋକ ବାଗ ଲାଗିଯାଉଛନ୍। ତ ଆମର ଏଇ ଯେନ୍ ଔଷଧ ବି ଆମର ବିଷାନ ଔଷଧ ଦେଇକରି ବି ଲଟା ମରାଯାଉଛେ, ତ ଏଇ ଲଟା ମରା ଔଷଧ କେନ୍ ହିସାବରେ ଦେବାର କଥା ଆର୍ କେନ୍ତା କରବା କଥା ଟିକେ ବୁଝେଇକରି କହନ୍ତୁ।
0: ହଁ, ଯେନ୍ତା ଆମର ଜୀବନାଶକ ବ୍ୟବହାର କରାହଉଛେ, ଫସଲର ଗୋଟେ ଅଧିକ କ୍ଷତିକାରକ ତୃଣନାଶକ ବି ଆଏ, ଯେନ୍ଟାକି ଘାସ ଲଟା ଅଧିକା ହେଇଗଲେ ସେମାନେ କାଣା କରସନ୍ କି ଫସଲର ତାର ସାର ସୁର ସେଟା ଟାଣି ନେଇକିରି ଫସଲକେ ଆଉ ବଢ଼ବାର୍ ଲାଗି ନାଇଁ ଦିଅନ୍ ଆଜ୍ଞା। ତ ଏଇଟାକେ ବି ସେନ୍ତା ନିୟନ୍ତ୍ରଣ ବାହାରକେ ହେଲେ ଆମକୁ ତୃଣନାଶକ ବ୍ୟବହାର କରବାର୍ ଲାଗି ପଡ଼୍ସି। ତ ସେ ତୃଣନାଶକ ବି ବ୍ୟବହାର କଲାବେଳେ ବି ସେଇଟା ବି ସମାନ ଜିନିଷ, ଆମକୁ ଫସଲକେ ନଷ୍ଟ ନାଇଁ କରି କରି ତୃଣନାଶକଟା ବ୍ୟବହାର କରବାରକେ ପଡ଼ବା, ଯେନ୍ତାକି ଫସଲର କିଛି ନୁକସାନ ନାଇଁ ହୁଏ କିନ୍ତୁ ଘାସ ଲଟା ମରିଯାଉଥିବାର କଥା।
1: ଆଜ୍ଞା, ଏଇଟା ଦେଖନ୍ ଗୋଟେ ଜିନିଷ କାଣା ହେସି, ଜାଣିଛନ୍, ଯେତେବେଳେ ବି ଆମେ ଫସଲ ନ ଘାସ ଲଟା ହେଇଯାଇସି ଆର ଲଟା ମରା ଔଷଧ ଯଦି ମାରିନେଲେ ଲଟା ମାନେ ପ୍ରାୟ ପୋଡ଼ି ଯାଇସି।
0: ଆଜ୍ଞା,
1: ସେ ଜାଗାରେ ଧାନ ଯଦି ଆମେ ହେନ୍ତା କରିଛୁଁ, ଧାନ ଯଦି ମାରବାରକେ ଯାଉଛୁଁ ବେଲେ ବି ଧାନ ବି ମରିଯାଇସି। ଚାଷୀ ମାନେ ଯେତେବେଳେ ବି ଆମର ପନିପରିବା ଚାଷ କରୁଛନ୍ କି ଧାନ ଚାଷ କରୁଛନ୍, ଏଥିର ଭିତରେ ତ ଅଲଗା ଅଲଗା ନିଶ୍ଚିତ ଭାବରେ ହିସାବରେ ମାରବାର ପଡ଼ବା।
0: ହଁ ହଁ,
1: ତ ଧାନ ନ କେନ୍ ହିସାବରେ ମାରବାର କଥା ଆରୁ ଆମର ପନିପରିବାରେ ଯଦି ଆମେ ଲଟାମରା ବ୍ୟବହାର କରମା ବେଲେ କେନ୍ ହିସାବରେ କରବା କଥା?
0: ହଁ ଦେଖୁନ୍ ଆଜ୍ଞା, ଧାନରେ ଅଲଗା ପ୍ରକାରର ଲଟାମାନେ ହେସନ୍, ଆଉ ପନିପରିବାରେ ବି ଅଲଗା ପ୍ରକାରର ଲଟାମାନେ ହେସି। ତ ବିଭିନ୍ନ ପ୍ରକାରର ଲଟା ବା ତୃଣନାଶକ ଲାଗି ଆମକୁ ବିଭିନ୍ନ ପ୍ରକାରର ତୃଣନାଶକଟା ବ୍ୟବହାର କରବାରକେ ପଡ଼୍ସି, ଆଉ ତାର ପଦ୍ଧତି ବି ଅଲଗା ଅଲଗା ଅଛେ। ତ ସେସବୁ ତ ଅଛେ, ତୃଣନାଶକ ପ୍ରୟୋଗର ଟିକେ ଆମେ ସତର୍କତାଟା ବିଷୟରେ କିଛି ମୁଁ ଆଲୋଚନା ଆପଣଙ୍କୁ କହୁଛେ। ଯେନ୍ତାକି ହେଲା, ଦମନ କରିବାକୁ ଥିବା ଘାସ ମାନେ କେନ୍ତା ବଢ଼ୁଛେ ଆଉ ତାର ପ୍ରକାରକୁ ଆଗ ପହିଲା ଆମେ ଜାଣବାରକେ ପଡ଼ବା, ସେ ଘାସଟା କେନ୍ ଟାଇପ୍ର ଆଏ ଲଟାଟା ଆଉ କେନ୍ତା ଟାଇପ୍ର ସେ ବଢ଼ୁଛେ ସେଇଟା ଜାଣିଲା ପରେ ଆମେ ସେଇ ପ୍ରକାରର ହିଁ ତୃଣନାଶକଟାକୁ ଆମେ ପ୍ରଥମେ ଧ୍ୟାନରେ ଦେଇକରି ତାକେ ଆମେ ସିଲେକ୍ସନ୍ କରିପାରମା, ମାନେ ତୃଣନାଶକଟା ଇ ଘାସ ଲାଗି ଠିକ୍ ଆଏ ବୋଲିକି। ଗୋଟେ ଲଟାର ଲାଗି ଆପଣ ଆଉ ଗୋଟେ ପ୍ରକାର ତୃଣନାଶକଟା ବ୍ୟବହାର ନାଇଁ କରିପାରନ୍। ତାପରେ ହେଲା, ଘାସ ବୃଦ୍ଧି ପରେ ବ୍ୟବହାର ହେଉଥିବା ତୃଣନାଶକ, ଯେନ୍ଟାକି ଘାସ 2-5 ପତ୍ର ହେଇଥିବା ଅବସ୍ଥାରେ ମାଟିରେ ବତର ଥିବା ସମୟରେ ଆପଣ ପ୍ରୟୋଗ କରିବେ, ଜହ ବଡ଼ ହେଇଗଲେ ସେଇଟା ଆଉ ଆମର କଣ୍ଟ୍ରୋଲ ଭିତରେ ନାଇଁ ଆସିପାରେ। ତାପରେ ଗୋଟେ ଜିନିଷ ହେଲା, ତୃଣନାଶକ ମିଶ୍ରଣ ପାଇଁ ପୁରା ଆଜ୍ଞା ପରିଷ୍କାର ସ୍ୱଚ୍ଛ ଜଳ ବ୍ୟବହାର, ନାହେଲେ ସେଇଟା କାମ ନାଇଁ ଦିଏ।
1: ଗୁନାଲ ପାଣି ଦେବାର କଥା ନାଇଁ।
0: ହଁ ହଁ, ଯେନ୍ତାକି ସେ ବନ୍ଧ ମନ୍ଦିର ବର୍ଷା ଦିନ ମାଟିଆ ପାଣି ଥିସି, ମାଟି ମୁଟା ମିଶିଥିସି, ହେନ୍ତା ପାଣି ନାଇଁ ମିଶିକରି ଟିକେ ନଲ ପାଣି ସଫା ପାଣି ଟିକେ ମିଶାବାରକେ ଚେଷ୍ଟା କର୍ମା। ତାପରେ ଯାହା ହେଲା, ସେ ଦାନାଦାର ତୃଣନାଶକଟା ଆଜ୍ଞା ଦୁଇ ପ୍ରକାର ଥିସି, ତରଳ ଥିସି ଆଉ ଗୋଟେ ଦାନାଦାର ଥିସି। ତ ଦାନାଦାର ତୃଣନାଶକଟା ଏକର ପ୍ରତି 10-12 କିଲୋ ସାମାନ୍ୟ ଉଦା ବାଲିରେ ମିଶେଇକରି ଆମେ ପ୍ରୟୋଗ କରମା, ଯେହେତୁ ଦାନା ଦାନା ଥିସି ସେନ୍ତା ତ ଫିଙ୍ଗିଲେ ଚାରିଆଡ଼େ ସେଟା ନାଇଁ ପଡ଼େ, ଯେନ୍ତା ଆମେ ବିହନ ବୁଲୁଛୁ ହେନ୍ତା ଟିକେ ଉଦା ବାଲି ସାଙ୍ଗରେ ତାହାକେ ମିଶେଇକରି ପକାଲେ ସେଟା ସମାନ ଭାବରେ ଚାରିଆଡ଼େ କ୍ଷେତରେ ମିଶିକିରି ପଡ଼ବା, ହେଲେ ଆମର ବେଶୀ ଜହ କରି ଯେନ ଯେନ ଥିବା ସେଟା ଆମକୁ କାମ ଦେସି। ତାପରେ ଲଟାଟା କଣ୍ଟ୍ରୋଲ କରବାର ଲାଗି ଆଜ୍ଞା ଗୋଟେ ଖରାଟିଆ ଚାଷ କୁହାହେସି, ମାନେ ଖରାଦିନ ଯେତେବେଳେ ଆମର ଜମିଟା ପଡ଼ିଆ ପଡ଼ିଥିସି ସେତେବେଳେ ଟିକେ ଆମେ ତାକେ ଚାଷ କରିଦେସୁ,
1: ଉପରେ
0: ଦେଖୁନ୍, ଇ ସବୁ ଆଲୋଚନା କରିସାରିଲା ପରେ ସର୍ବଶେଷରେ ମୁଇଁ କହୁଛେ ଯେ ସବୁ ସତର୍କତା ତ ଅବଲମ୍ବନ କରବା ଲାଗି ଚେଷ୍ଟା କରବା, ଫିର୍ ବି ମନୁଷ୍ୟ ଆଉ କାଣା କରୁ କରୁ କେତେବେଳେ ଭୁଲ ଭାଲ ବି ହେଇ ଯାଇସି। ଯଦି କେତେବେଳେ କିଏ କୌଣସି ଚାଷୀ ଭାଇ ଏଇଟା ସିଞ୍ଚନ କଲାବେଳେ ଅସୁବିଧାରେ ପଡ଼ିଲେ ଆମେ ଡେରି ନାଇଁ କରି କରି ପାଖରେ ଯେନ୍ ଡାକ୍ତରଖାନା ଥିବା ତୁରନ୍ତ ନେଇକରି ତାଙ୍କୁ ଟ୍ରିଟମେଣ୍ଟର ବ୍ୟବସ୍ଥା କର୍ମା, ଆଉ ଡାକ୍ତରଙ୍କୁ ସବୁ ଖୁଲି କରି କହମା ଯେ ଆଜ୍ଞା ଇ ଜୀବନାଶକ ବ୍ୟବହାର କରୁଥିଲି, ଇ ସମୟରେ ମୋ ଦେହରେ ଏନ୍ତା ଏନ୍ତା ଅସୁବିଧା ହେଲା, ତାପରେ ତାଙ୍କ ପରାମର୍ଶ ହିସାବରେ ଆମେ ଟ୍ରିଟମେଣ୍ଟ ଆରମ୍ଭ କରିଦେମା, ଯେନ୍ଟାକି ଆଗକେ କିଛି ଆଉ ଅସୁବିଧା ନାଇଁ ହୁଏ।
1: ନିଶ୍ଚିତ ଭାବେ ଆଜ୍ଞା, ଯାହା ବି ହଉ ଆଜ୍ଞା, ଆମର ବୈଠକିକି ଆସିକରି ବିଷାନ ଉଷୋ କଷାର କେନ୍ ହିସାବରେ ବ୍ୟବହାର କର୍ମା ଆର୍ ଆମର ଦେହକେ ଯେନ୍ତା କେନ୍ସି ଜୀବ ଜନ୍ତୁ କେ ଯେନ୍ତା ବିପଦ ନେଇ ହେବା ସେ ବିଷୟ ତିନ୍ତ ବୁଝେଇକରି କହିଲେ। ଧନ୍ୟବାଦ ଆଜ୍ଞା, ଜୁହାର
0: ଆଜ୍ଞା।
2: ଶୁଣିଲୁ ତ?
3: ହଁ ନାନୀ।
2: ହେଁ ଦେଖ, ରୋଗ ପୋକ ଲାଗିଲେ ଆମେ ଯେନ୍ ପୋକ ମରା ଉଷୁ କଷା ନେଇ ଦଉଚୁଁ କେ,
3: ସେଇଟାକେ
2: କେନ୍ତା ବ୍ୟବହାର କର୍ମା ଯେ ସେ ବିଷୟ ନ ଆଜ୍ଞା କେଡ଼େ ବଢ଼ିଆ କରି ଦେଖ ବୁଝେଇକରି କହିଲେ। ସଭିଏଁ ଏନ୍ତା ମାନି ଘେନି କରି ଯଦି କରବେ ହେଲେ କିନି ବେଲେ ଫସଲକେ ବଞ୍ଚାବାର ସାଙ୍ଗେ ସାଙ୍ଗେ ନିଜେ ଗଲେ ସୁସ୍ଥ ରହିପାରବେ ଆଉ ନିଜେ ବି ଉଷୋକ ସାର ଯେନ୍ ବିଷାନ ଭାଗ ବଞ୍ଚି ପାରବେ।
3: ଆଉ ଗୋଟେ କଥା ହେଲା ଦେଖ ଆମର ପରିବେଶ କେ ବି ଆମେ ବଞ୍ଚେଇ ପାରିବା।
2: ହଁ ବେଲେ କାଁ ବୋଲୁଥିଲି କି ତ ଏବେ ସବୁ କଥା ଶୁଣୁଛୁ ହେଲେ ବୈଠକିକେ ଆସିଲେ ବୋଲୁଛୁ ଟିକେ ଗୀତ ପଦ ଦେ ନାଇଁ ହେଲେ ମନଟା ଆଉ ଛାଡ଼ସି କେ।
3: ହଁ ତୁମେ ଚାହିଁଥିଲି ମୁଁ ଏଇଟା ତମେ କେତେବେଳେ କହିବ ଯେ ଆଜି ଏତେ ବଢିଆ ଦିନ ଗୀତ ହେଲେ ନାଇଁ ଶୁଣୁ ଆମେ ବୋଲେ ଆଜି ଯେନ୍ ଗୀତ ଶୁଣାମି ହେଲେ ତାକେ ଗାଇଛନ୍ ପଙ୍କଜିନୀ ଗୁରୁ ଆଉ ଲେଖିଛନ୍ ଯୁଧିଷ୍ଠିର ମେହେର
2: ବେଲେ ଶୁଣୁ।
3: ହଁ

ଦେବ ମହାଦେବ ଆଉ ମାତା ପାର୍ବତୀ। ଇହୁଦେ ଅଭିନନ୍ଦନ ଆଉ ଶୁଭେଚ୍ଛା ଜଣାଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତନେ ପହଞ୍ଚିଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାନେ ଭିନ୍ ଭିନ୍ ପ୍ରକଳ୍ପର କରୁଛନ୍ ଉଦ୍ଘାଟନ। ଆଇବାକାଲି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ କର୍ମକ୍ଷେତ୍ର ଥି ପ୍ରବେଶ କରୁଥିବାର ନୂଆ କର୍ମଚାରୀମାନଙ୍କୁ ସହାୟତା ପ୍ରୋତ୍ସାହନ ରାଶି 15,000 ଟଙ୍କା ଆଉ ପ୍ରତିଟା ଅତିରିକ୍ତ ନିଯୁକ୍ତି ଉପରେ ଦିଆଯିବା 3,000 ଟଙ୍କା। ଚଳିତ ଶିକ୍ଷାବର୍ଷରେ ସ୍ନାତକନେ ନାଁ ଲେଖା ଲାଗି ମୋଟ 10,372 ସିଟ୍ ବଢ଼ାବାର ଲାଗି ନିଷ୍ପତ୍ତି ନେଲା ଉଚ୍ଚଶିକ୍ଷା ବିଭାଗ। ସେମ୍ସ ପୋର୍ଟାଲ ଜରିଏ ଅପଡେଟ୍ କରାଯାଉଛି ବଢ଼ିଥିବାର ସିଟ୍ ସଂଖ୍ୟା। ବଞ୍ଚବାର ଲାଗି ବ୍ୟବଧାନକେ କମ୍ କରବାର ସିକିଲ୍ ସେଲ୍ ରୋଗଥି ସମାନତା ବାର୍ତ୍ତାକେ ନେଇକରି ଆଜି ସାରା ବିଶ୍ୱନେ ପାଲିତ ହେଉଛି ବିଶ୍ୱୀୟ ସିକିଲ୍ ସେଲ୍ ଦିବସ। ଟେଲିଗ୍ରାମ ଉପରେ ଜାରି ରହିବା କଟକଣା କେନ୍ଦ୍ର ସରକାରଙ୍କର କଟକଣାକେ ଉଚିତ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ଲାଗି NTA ମୁଲକଲା ଖାସ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍। ରାଜ୍ୟର ଭିତରେ ଆଉ ଡିଜିଟାଲ ସେବାନୁ ବଞ୍ଚିତ ଇଲାକାନୁ ମୋବାଇଲ୍ ସଂଯୋଗକେ ମଜବୁତ କରବାର ଲକ୍ଷ୍ୟତି ଡିଜିଟାଲ ଭାରତ ନିଧି ଜରିଏ 107 ନୂଆ ଜାଗାନୁ ସ୍ଥାପନା ହେବା 4 ମୋବାଇଲ୍ ଟାୱାର। ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ଆଜି ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଭିନ୍ ଭିନ୍ ପ୍ରତିଯୋଗିତା। ବିକାଶର ଧାରା ଓଡ଼ିଶା ସାରା ଜନସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ନୂଆପଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଜନଜାତି ସମ୍ବାଦ ବୈଠକ। PM ଆବାସ ଯୋଜନାଥି ସହରାଞ୍ଚଳ ହିତାଧିକାରୀମାନଙ୍କର ଘର ପଞ୍ଜୀକରଣ ଖର୍ଚ୍ଚା 1% କମ୍ କରିବେ ରାଜ୍ୟ ସରକାର। କାଲବୈଶାଖୀର ପ୍ରଭାବ ଥି ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ଜବର ବର୍ଷା ହେବ ବୋଲି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ଏହି ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ମିନତୀ ପତି ଓ ମନୋଜ କୁମାର ବୁଡ଼ା। ଗୀତ ରଚନା ଯୁଧିଷ୍ଠିର ମେହେର।

ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଥିଲେ ମନୋଜ କୁମାର ବୁଡ଼ା ଓ ମିନତୀ ପତି। ଗୀତ ରଚନା କରିଥିଲେ ଯୁଧିଷ୍ଠିର ମେହେର। ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି କଣ୍ଠଶିଳ୍ପୀ ନନ୍ଦିନୀ ଶରଣ, ହରିଓମ୍ ଶରଣ ଓ ସାଥୀ। ଗୀତ ରଚନା ହରିଓମ୍ ଶରଣ, ସଙ୍ଗୀତ ବେଦ ସାହି।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା କରିଥିଲେ ହରିଓମ ଶରଣ, ସଙ୍ଗୀତ ବେଦ ସାହି, କଣ୍ଠଦାନ କରିଥିଲେ ହରିଓମ ଶରଣ, ନନ୍ଦିନୀ ଶରଣ ଓ ସାଥୀ। ଆକାଶବାଣୀ ଶରଣ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ। ଶିଳ୍ପୀ ହେଉଛନ୍ତି ସିପ୍ରା ବୋଷ। ପରିବେଷଣ କରିବେ ପାହାଡ଼ି ଦାତ୍ରା।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଏଥର ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଲଘୁ ସଙ୍ଗୀତ ଶିଳ୍ପୀ ହେଉଛନ୍ତି ସିପ୍ରା ବୋଷ ପରିବେଷଣ କରିଛନ୍ତି ରାଗ ମିଶ୍ର ବୈଭବ ଠୁମ୍ରିରେ।

0: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଁ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଥି 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଆଉ ସ୍ୱାବଲମ୍ବୀ ହେବାର ଦିଗେ ଆଗ୍କେ ବଢ଼ୁଛନ୍ ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାନୁ ପହଞ୍ଚିକରି ଭିନ୍ ଭିନ୍ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଆଇବାକାଲ ରାଷ୍ଟ୍ରପତିଙ୍କର ଗାଁ ପାହାଡ଼ପୁରଠାନେ ରାଷ୍ଟ୍ରପତିଙ୍କର ସାଙ୍ଗେ ସାଧାରଣ ସଭାଥି ଯୋଗ ଦେଇକରି ରାଜ୍ୟର ବିକାଶ ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରତ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲାନୁ ଆଇବାକାଲ 25,000 କୋଟିରୁ ଅଧିକା ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ମହାଜାକଜମକଥି ଚାଲିଛେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆଜି ରାତିନୁ ଯୁଗଲ ଦର୍ଶନ ଦେଇକରି ସହର ପରିକ୍ରମା କରିବେ ଦେବଦେବ ମହାଦେବ ଆଉ ମାତା ପାର୍ବତୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବାର ନେଇକରି ସବୁ ରାଜ୍ୟକେ ଜାତୀୟ ମହିଳା କମିଶନଙ୍କ ତରଫରୁ ଜାରି କରାଗଲା ପରାମର୍ଶବଳୀ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ତରଫରୁ ଟସର ପୋଷାକ ବୃକ୍ଷ ନର୍ସରୀ ଆଉ ଏତାର ପରିଚାଳନା ବିଷୟଟି ଆଜି ଭୁବନେଶ୍ୱରଠାରେ 5 ଦିନିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଲା ମୂଲ। ଆଇବା 21 ତାରିଖ ହେବାରକେ ଥିବାର ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ଲାଗି ପରୀକ୍ଷାର୍ଥୀମାନଙ୍କୁ ମାହାଲିଆ ବସ୍ ସେବା ଯୋଗାଇ ଦେବେ ରାଜ୍ୟ ସରକାର। ବରଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରୁ ଶିଶୁ ଶ୍ରମ ଉଚ୍ଛେଦ ଶିଶୁ ଅଧିକାର ସୁରକ୍ଷା ଓ ଶିଶୁମିତ୍ର ସମାଜ ଗଠନ ଲକ୍ଷ୍ୟଟି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଆଉ ଶ୍ରମ ଆଉ ଇଏସ୍ଆଇ ବିଭାଗର ମିଳିତ ଆନୁକୂଲ୍ୟଟି ହୋଇଛି ଶିଶୁ ଶ୍ରମ ନିରାକରଣ ବାବଦ IEEC ଓରିଏଣ୍ଟେସନ୍ ଆଉ ଜିଲ୍ଲାସ୍ତରୀୟ ପରାମର୍ଶ କର୍ମଶାଳା। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନଠାରେ ମୌସୁମୀ ବେଲ୍କେ ହେବାରକେ ଥିବାର ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ହୋଇଯାଇଛି ପ୍ରସ୍ତୁତି ବୈଠକ। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ରାଜବୁଡ଼ା ସମ୍ବର ବ୍ଲକ କାର୍ଯ୍ୟାଳୟନୁ ମୂଲିଛି ବ୍ଲକସ୍ତରୀୟ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ। ରାଜ୍ୟ ଦକ୍ଷିଣ ପଶ୍ଚିମ ବାୟୁ ରହିଛି ସକ୍ରିୟ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗ ଇଲାକାନୁ ଧୋକାକଡ଼ି ସାଙ୍ଗେ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିନ୍ନ ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବୀଣା ବାଦନ ଶିଳ୍ପୀ ହେଉଛନ୍ତି ଆର୍କେ ସୂର୍ଯ୍ୟନାରାୟଣ। ପରିବେଷଣ କରିଛନ୍ତି ରାଗ ମୋହନା ଆଦିତାଲରେ ନିବିଦ୍ଧ।

ଶୁଣୁଥିଲେ ବୀଣାବାଦନ, ଶିଳ୍ପୀ ଥିଲେ ଆର୍ କେ ସୂର୍ଯ୍ୟନାରାୟଣ, ପରିବେଷଣ କଲେ ରାଗ ମୋହନ, ଆଦିତାଲ୍ୟ ନିବିଦ୍ଧ। ବର୍ତ୍ତମାନ ଶୁଣନ୍ତୁ ନନ୍ଦେଶ୍ୱରଣ ବାଦନ। ଶିଳ୍ପୀ ହେଉଛନ୍ତି ଶେଖ ଚିନ୍ନା ମୌଲାନା, ରାଗ କାମ୍ବୋଜି, ରୂପକାମ ତାଲ୍ରେ ନିବିଦ୍ଧ।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବୀଣା ବାଦନ ଶିଳ୍ପୀ ଥିଲେ ଆର୍ କେ ସୂର୍ଯ୍ୟ ନାରାୟଣ, ପରିବେଷଣ କଲେ ରାଗ ମୋହନ ଆଦିତାଲ ନିବିଥ। ପରେ ପରେ ଶୁଣିଲେ ନନ୍ଦାସ୍ୱରମ ବାଦନ ଶିଳ୍ପୀ ଥିଲେ ଶେଖ ଚିନ୍ନା ମୌଲାନା, ପରିବେଷଣ କଲେ ରାଗ କାମ ଭୋଜି ରୂପକମ ତାଲରେ ନିବିଥ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଅନୁରାଧିରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଥାଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଯତିନ ଲଲିତ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲରମ୍ବା ଅତାବିରା ବ୍ଲକ ବରଗଡ଼ ଜିଲ୍ଲାରୁ ଭମରା ଗୋରାଚାନ୍ଦ, ପୀତବାସ ରାଜକିଶୋର ତୀର୍ଥ, ନାଗେଶ୍ୱର ଓ ଖଗେଶ୍ୱର। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି।

ଶ୍ରୋତାମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ବବି। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ଶୈଳେନ୍ଦ୍ର ସିଂ। ଗୀତ ରଚନା ଲଲିତ ଭାଇ ପଟେଲ ଏବଂ ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଭିଲାଇ ଛତିଶଗଡ଼ରୁ ମୁକେଶ ଶର୍ମା, ଗୌରବ ଶର୍ମା, ଗରିମା ଶର୍ମା ଓ ହର୍ଷ ଶର୍ମା। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି, କଥାଚିତ୍ର ବବି।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର କୟାମା ସେ କୟାମାତକ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଉଦିତ ନାରାୟଣ। ଗୀତ ରଚନା ମଜରୁ ସୁଲତାନ ପରି ସଙ୍ଗୀତ ଦେଇଛନ୍ତି ଆନନ୍ଦ ମିଲିନ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହଲାକଟା ଉପରପଡ଼ା ବରଗଡ଼ ଜିଲ୍ଲାରୁ ରବୀନ୍ଦ୍ରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର, ଶ୍ରୀକାନ୍ତ ମେହେର ଓ ଓଙ୍କାରନାଥ ମେହେର। ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଏଥର ଶୁଣନ୍ତୁ ଏହି ଗୀତଟି କଥାଚିତ୍ର ଖୁବ୍ ସୁରତ କଣ୍ଠଦାନ କରିଛନ୍ତି କୁମାର ସାନୁ କବିତା କୃଷ୍ଣମୂର୍ତ୍ତି ଗୀତ ରଚନା ସଞ୍ଜୟ ଛିଲ୍ ସଙ୍ଗୀତ ଯତୀନ ଲଲିତ ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଭାଲୁବାହାଲ ବିଜେପୁର ବରଗଡ଼ ଜିଲ୍ଲାରୁ ଲୋକନାଥ ସାହୁ ନାଘୁପାତ୍ର କରମସାନୀ ରାଧାକାନ୍ତ ଓ ଗୋବିନ୍ଦ ଏବଂ ଲିପୁନ ଶୁଣନ୍ତୁ ଆପଣଙ୍କର ଅନୁରୋଧର ଏହି ଗୀତଟି କଥାଚିତ୍ର ଖୁବ୍ ସୁରତ

କାର୍ଯ୍ୟକ୍ରମର ଶେଷ ଶୁଣନ୍ତୁ ଏହି ଗୀତଟି। କଥାଚିତ୍ର ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହଲା କଟା ବୋଲତଲ ବରଗଡ଼ରୁ ରୋହିଣୀ ମେହର, ଶ୍ରାବଣୀ ମେହର, ତ୍ରିବେଣୀ ମେହର ଓ ରୁଦ୍ରାଣୀ ମେହର।

0: पोर्टल और एक एआई संचालित हूज स्क्रीनिंग प्लेटफॉर्म। ये प्लेटफॉर्म उपयोगकर्ता अनुभव को बेहतर बनाने, परिचालन दक्षता बढ़ाने, पारदर्शिता को बढ़ावा देने और भारत इंटरनेट इकोसिस्टम में निगरानी के लिए डिजाइन किए गए। इसके साथ ही समाचार बुलेटिन समाप्त हुआ।
1: दिस इज आकाशवाणी द न्यूज रेड।
2: ଶୁଣୁଥିଲେ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
3: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ବିଭିଆର୍ୱାଏ ନୂଆ ଭାରତର ପରିଚୟ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଯୋଜନା ଅଧୀନଥି ଦେଲେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ପହଞ୍ଚିକରି ଭିନ୍ ଭିନ୍ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଇବାକାଲ ରାଷ୍ଟ୍ରପତିଙ୍କ ସାଙ୍ଗେ ସାଧାରଣ ସଭାତି ଯୋଗ ଦେଇକରି ରାଜ୍ୟର ବିକାଶ ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲାର ଆଇବାକାଲ 25,000 କୋଟିରୁ ଅଧିକ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଆଇବାକାଲ ପିଏମ୍ କିଷାନ ଯୋଜନାର 23 ନମ୍ବର କିସ୍ତି ବାଟିବେ ପ୍ରଧାନମନ୍ତ୍ରୀ। ଓଡ଼ିଶାନୁ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ମଡେଲକେ ପ୍ରଶଂସା କଲେ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାଙ୍ଗେ ବୁଲିକରି ରାଜ୍ୟର ଆଇନ ପ୍ରଣାଳୀର ପରିଗଣନା ଫର୍ମ ବାଣ୍ଟିବାର, ଡିଜିଟାଇଜେସନ୍ ଆଉ ମନିଟରିଂ ବ୍ୟବସ୍ଥା ବାବଦେ କଲେ ଆଲୋଚନା। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା। ଆଉ କିଛି ସମୟ ଉତ୍ତରୁ ହେବା ମୂଲ ଯୁଗଲ ଦର୍ଶନ ଦେଇକରି ସହର ପରିକ୍ରମା କରିବେ ଦେବଦେବ ମହାଦେବ ଆଉ ମାତା ପାର୍ବତୀ। ଶୀତଳଷଷ୍ଠୀ ଉଦୟ ଅଭିନନ୍ଦନ ଆଉ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଟେଲିଗ୍ରାମ ଆପ୍ ଉପରେ ଜାରି ରହିବା କଟକଣା କେନ୍ଦ୍ର ସରକାରଙ୍କର କଟକଣାକେ ଉଚିତ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀମାନଙ୍କ ଲାଗି ଏନ୍ଟିଏ ମୂଲ କଲା ଖାସ୍ ହ୍ୱାଟ୍ସଆପ୍ ଚ୍ୟାନେଲ। ଆଇବ 21 ତାରିଖ ହେବାର୍କେ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ଲାଗି ପରୀକ୍ଷାର୍ଥୀମାନଙ୍କୁ ମାହାଲିଆ ବସ୍ ସେବା ଯୋଗାଇ ଦେବେ ରାଜ୍ୟ ସରକାର। ରାଜ୍ୟ ସକ୍ରିୟ ରହିଛେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଇବ 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗ ଇଲାକାନୁ ଧୋକାଗୋଡ଼ି ସାଙ୍ଗେ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ଏନୁ ଶେଷ ହେଲା। ଜୁହାର।
2: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଆମର ଆଜିର ପ୍ରସାରଣ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନ କରିବେ ପ୍ରଫୁଲ୍ଲ କୁମାର ମାଝୀ। ସକାଳ 6:47 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା, ଏଥିରେ କେଶ ସମସ୍ୟା ଓ ଆୟୁର୍ବେଦିକ ସମାଧାନ, ଏ ସମ୍ପର୍କରେ କହିବେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ସକାଳ 7:35 ଶୁଣିବେ ସମ୍ବଲପୁରୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା, ଏଥିରେ କବିତା ପାଠ କରିବେ ଦୋଳଗୋବିନ୍ଦ ବେଶି। ସକାଳ 7:55 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି। 8:30 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଥବିର ସାହୁ, ଧରଣୀଧର ପଣ୍ଡା ଓ ଜିତେନ୍ଦ୍ର ହରିପାଲ। ଆସନ୍ତାକାଲି ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଶ୍ରୀକ୍ଷେତ୍ର ସୁନ୍ଦର। ସକାଳ 9 ଶୁଣିବେ ହିନ୍ଦୀ କଦାଚିତ ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ସକାଳ 9:30 ଶୁଣିବେ ସମ୍ବଲପୁର ପ୍ରସିଦ୍ଧ ଦେବଦେବ ମହାଦେବ ଓ ପାର୍ବତୀ ଦେବୀଙ୍କର ବିବାହ ଉତ୍ସବରେ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରିବେ ବୁଥ୍ ନମ୍ବର 1 ପୀର ବାବା ଛକରୁ ଡକ୍ଟର ଶ୍ୟାମସୁନ୍ଦର ଧର, ଡକ୍ଟର ସୁଜିତ କୁମାର ପୁର୍ସେଟ ଏବଂ ଡକ୍ଟର ମନୋଜ କୁମାର ପଣ୍ଡା, ଏବଂ ବୁଥ୍ ନମ୍ବର 2 ଗୋଲବଜାର ଛକରୁ ଡକ୍ଟର ଦ୍ୱାରିକାନାଥ ନାୟକ, ଡକ୍ଟର ଗୌରୀଦାସ ପ୍ରଧାନ ଓ ଡକ୍ଟର ଶ୍ୟାମ ଭୋଇ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା, ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍ଗ। ଅପରାହ୍ନ 3:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:55 ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲା ତାରକେଶ୍ୱରଠାରେ 23ତମ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର କିସ୍ତି ବିତରଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଅପରାହ୍ନ 4:02 ଶୁଣିବେ ପରେ ପରେ ଶୁଣିବେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ରେକର୍ଡିଂ। ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମାଳା ପରିବେଷଣ କରିବେ ପୁରୁଷୋତ୍ତମ ଡନ୍ସରା ଏବଂ ସାଥୀ। ସନ୍ଧ୍ୟା 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମରେ ସ୍ୱରଲିପି, ଏଥିରେ ଶୁଣିବେ ଶିବ ବିବାହ ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ। ସନ୍ଧ୍ୟା 6:10 ଶୁଣିବେ ସଫ୍ଟୱେର୍ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି ଭାଗ 16, ଆଲେଖ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମୟ, 7:25 ଶୁଣିବେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ରାତି 8:02 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ କାଦମିନୀ ଚୌଧୁରୀ ଏବଂ କୈଳାସ ଚନ୍ଦ୍ର ମିଶ୍ର। ରାତି 8:15 ଶୁଣିବେ ଚିଠିପତ୍ରର ସାପ୍ତାହିକ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବଂଶୀବାଦନ, ଏଥିରେ ଶୁଣିବେ ରାଗ ମଞ୍ଚ ଖମାଜ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ଆସନ୍ତାକାଲି ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆସନ୍ତାକାଲି ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:11:22। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରସାରଣ। ଆମର ଆସନ୍ତାକାଲିର ପ୍ରସାରଣ ଆରମ୍ଭ କରିବୁ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।